ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 27 ସେକେଣ୍ଡ। ଆଜି ଗୁରୁବାର ବୈଶାଖ 24/3/2026 ମଇ ମାସର 14 ତାରିଖ। ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 ମିଟର ତଥା 945 କିଲୋହର୍ଟ୍ଜ ଓ ଏଫ୍ଏମ୍ 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ପ୍ରତିଭା ହେଉଛି 1% ପ୍ରେରଣା ଏବଂ 99% ସତ୍ୟନିଷ୍ଠ ଏକାଗ୍ରଚିତ୍ତ ପରିଶ୍ରମ, କହିଛନ୍ତି ଥମାସ୍ ଏଡିସନ୍। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ଈଶ୍ୱରୀ ବେହେରାଙ୍କ କଣ୍ଠରେ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି। ଗୀତ ରଚନା ଅସିତ କୁମାର ମହାନ୍ତ।

କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମାନନ୍ଦ ବଂଶୋଙ୍କ ରଚନାରୁ ନବୀନ କୁମାର କୁଅଁଙ୍କ କଣ୍ଠରେ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ରବୀନ୍ଦ୍ର କୁମାର ପଣ୍ଡା, ସୁଶ୍ରୀ ପଟ୍ଟନାୟକ, ଈଶ୍ୱରୀ ବେହେରା, ପୂର୍ଣ୍ଣିମାରାଣୀ ମହାନ୍ତି ଏବଂ ନବୀନ କୁମାର କୁଅଁର। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ନନ୍ଦକିଶୋର ପାଢ଼ୀ, ଦଣ୍ଡପାଣି ଗୌଡ଼, ଅସିତ କୁମାର ଅମାନ୍ତ, ବୈକୁଣ୍ଠନାଥ ମହାନ୍ତି ଏବଂ ବ୍ରହ୍ମାନନ୍ଦ ବଂଛୋର। ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା କରୁଛନ୍ତି ପ୍ରଫୁଲ୍ଲ କୁମାର ମାଝୀ।

ସମ୍ପ୍ରତି ମଣିଷ ଏକ ବ୍ୟସ୍ତ ଓ ବସ୍ତୁବାଦୀ ଜୀବନ ଅତିବାହିତ କରୁଛି। ଜୀବନକୁ ଉପଭୋଗ କରିବାକୁ ଚାହୁଁଛି। ଟଙ୍କା ପଇସା କ୍ଷମତାକୁ ମାଧ୍ୟମ କରି ବସ୍ତୁବାଦର ସୀମା ଲଙ୍ଘନ କରିଚାଲିଛି। ଧର୍ମ କ'ଣ, ଭଗବାନ କ'ଣ, ଜୀବନର ପ୍ରକୃତ ଅର୍ଥ କ'ଣ, ଏ ସମ୍ପର୍କରେ ଭାବିବା ପାଇଁ ତା ପାଖରେ ନା ସମୟ ଅଛି ନା ଇଚ୍ଛା ଅଛି। ସାଂସାରିକ ମୋହମାୟାରେ ପଡ଼ି ସେ ଭୁଲିଯାଉଛି ଜୀବନର ପ୍ରକୃତ ଅର୍ଥ କ'ଣ। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରେମ ହିଁ ଆମର ରକ୍ଷା କବଚ ହୋଇପାରିବ। ତେବେ ପ୍ରେମ କ'ଣ ଏବଂ ଏହା କିଭଳି ହେବା ଉଚିତ? ପ୍ରେମ ବିନା ମଣିଷ ଜୀବନ ମୂଲ୍ୟହୀନ। ଏହି ପ୍ରେମ ଭଗବାନଙ୍କ ସହିତ ହେବା ଉଚିତ। ଏହି ପ୍ରେମ ରସାମୃତ ପାଉଥିବା ବ୍ୟକ୍ତି ହିଁ ଜୀବନକୁ ସଫଳ କରିଥାଏ। ବସ୍ତୁବାଦୀ ଓ ଭୋଗବିଳାସର ଜୀବନ ପାଇଁ ତାର ତୃଷା ସବୁଦିନ ପାଇଁ ମେଣ୍ଟିଯାଏ। ପ୍ରେମର ଅମୃତ ପାନ କଲାପରେ ଯାଇ ମଣିଷ ସନ୍ତୁଷ୍ଟ, ଅମର ଓ ସମ୍ପୂର୍ଣ୍ଣ ହୋଇପାରେ। ଭଗବାନଙ୍କ ସହ ପ୍ରେମର ବନ୍ଧନରେ ଆବଦ୍ଧ ହେଲାପରେ ମଣିଷର ଆଉ କୌଣସି ବସ୍ତୁ ପ୍ରତି ଆଶା ରହେ ନାହିଁ। ପ୍ରେମ ଏକ ମାଧ୍ୟମ ହେବା ସହିତ ଏହା ସବୁ ମାଧ୍ୟମର ଶେଷ ମଧ୍ୟ। ମୁକ ଯେଭଳି କୌଣସି ଜିନିଷର ସ୍ୱାଦ ସମ୍ପର୍କରେ କହିପାରେ ନାହିଁ, ସେହିପରି ଏହି ପ୍ରେମକୁ ଭାଷାରେ ପ୍ରକାଶ କରିବା ସମ୍ଭବ ନୁହେଁ। ଏହାକୁ କେବଳ ଅନୁଭବ ହିଁ କରିହୁଏ। ତେଣୁ ବସ୍ତୁବାଦୀ ଜୀବନ ଓ ସଂସାରରୁ ପ୍ରେମ ବହୁ ଦୂରରେ। କାମନା ଓ ବାସନା ହେଉଛି ପ୍ରେମ ପାଇଁ କଳଙ୍କ। କେବଳ ଶ୍ରୀକୃଷ୍ଣ ହେଉଛନ୍ତି ଏହି ପ୍ରେମର ଅଧିକାରୀ। ତେଣୁ ଏହି ପ୍ରେମ ଅବିଭକ୍ତ, ଶାଶ୍ୱତ ଏବଂ ସଂସାରରୁ ଭିନ୍ନ। ଜଣେ ଶ୍ରଦ୍ଧାଳୁ ପକ୍ଷେ ମିଳନ ଓ ବିଚ୍ଛେଦ କୌଣସି ଅର୍ଥ ରଖେ।

ନାହିଁ, ସେ କେବଳ ପ୍ରେମ କରେ ଏବଂ ପ୍ରେମ ପାଇଁ ହିଁ ପ୍ରେମ କରେ। ପ୍ରେମ ପ୍ରତି ଆସକ୍ତ ଥିବା ବ୍ୟକ୍ତି ପୂଜା କରିବା, ଖାଇବା, ପିଇବା, କାନ୍ଦିବା, ଗୀତ ଗାଇବା ଆଦି ସବୁ କାର୍ଯ୍ୟ ସମ୍ପାଦନ କରିଥାଏ। ପ୍ରେମୀର ଏକମାତ୍ର ଲକ୍ଷ୍ୟ ହେଉଛି ଭଗବାନ। ତାର ଜିହ୍ୱା, ଶରୀର ଓ ମନ ସବୁ ପ୍ରେମରେ ବୁଡ଼ି ରହିଥାଏ। ଏହି ପ୍ରେମ ଏପରିକି ବନ୍ଧୁବନ୍ଧୁ ମଧ୍ୟରେ ଥିବା ପ୍ରେମରୁ ମଧ୍ୟ ବହୁ ଉର୍ଦ୍ଧ୍ୱରେ। ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ସଖା କହନ୍ତି, ସେ କେବଳ ବନ୍ଧୁତାର ପ୍ରେମ ଜାଣିଛନ୍ତି, କିନ୍ତୁ ଏହି ପବିତ୍ର ପ୍ରେମ ସମ୍ପର୍କରେ ସେ ଅନଭିଜ୍ଞ ଅଛନ୍ତି। ଏହି ଶାଶ୍ୱତ ପ୍ରେମରେ କେହି ଉପରେ ନୁହନ୍ତି କି କେହି ତଳେ ନୁହନ୍ତି, ଭୟର ମଧ୍ୟ ଏଥିରେ ସ୍ଥାନ ନାହିଁ। ଏହି ଅବିଭକ୍ତ ପ୍ରେମ ପିତୃମାତୃ ଭକ୍ତିଠାରୁ ମଧ୍ୟ ବହୁ ଉର୍ଦ୍ଧ୍ୱରେ। ବାପା ଓ ପୁଅର ପ୍ରେମରେ ସାନ ବଡ଼ ଥାନ୍ତି। ମା ବାପା ପୁଅ ଝିଅଙ୍କୁ କାହାକୁ ବେଶୀ ତ କାହାକୁ କମ୍ ପ୍ରେମ କରିପାରନ୍ତି, କିନ୍ତୁ ଏହି ପ୍ରେମରେ ଉଭୟ ସମାନ। ଭଗବାନଙ୍କ ସହିତ ଶାଶ୍ୱତ ପ୍ରେମରେ ଭକ୍ତ ଏବଂ ଭଗବାନ ସମାନ ଅଟନ୍ତି। ପ୍ରେମିକ ପ୍ରେମିକାର ପ୍ରେମ ଓ ବୈବାହିକ ପ୍ରେମଠାରୁ ମଧ୍ୟ ଏହି ପ୍ରେମ ଉର୍ଦ୍ଧ୍ୱରେ। ଏହି ପ୍ରେମର ସ୍ଥିତିକୁ ବର୍ଣ୍ଣନା କରିହେବ ନାହିଁ। ଏହି ପ୍ରେମର ସାମୃତ ପାନ କରୁଥିବା ବ୍ୟକ୍ତି ହିଁ ଏହାକୁ ଅନୁଭବ କରିପାରିବ। ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ଏଭଳି ଏକ ପ୍ରେମ ସମ୍ପର୍କ ସ୍ଥାପନ କରିବା ଜୀବନରେ ସବୁ ମଣିଷର ଲକ୍ଷ୍ୟ ହେବା ଉଚିତ। ଏହି ପ୍ରେମରେ ହିଁ ମଣିଷ ଜୀବନର ସଫଳତା ନିହିତ ଅଛି।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ ଆଜି ପ୍ରଚାର କରୁଛୁ ଏହାର 380ତମ ଭାଗ।

ଚାଣୁର ମୁଷ୍ଟିକ ନିହତ, ଅନ୍ୟମାନେ ପଳାୟିତ। କଂସ ଉଭୟ ଭୟ ଆଉ କ୍ରୋଧରେ ଜ୍ଞାନଶୂନ୍ୟ ହୋଇ କୃଷ୍ଣ ବଳରାମଙ୍କୁ ନଗର ଭିତରୁ ବହିଷ୍କାର କରିଦେବାକୁ ଭୃତ୍ୟଙ୍କୁ ଆଦେଶ ଦେଇଛି। ଆଦେଶ ଦେଇଛି ବି ବସୁଦେବ ଆଉ ଉଗ୍ରସେନଙ୍କୁ ବଦ୍ଧ କରିବାକୁ। କୃଷ୍ଣ ଲମ୍ଫ ପ୍ରଦାନ ପୂର୍ବକ କଂସାଧିଷ୍ଠିତ ରଙ୍ଗମଞ୍ଚକୁ ଉଠିଗଲେ ଆଉ ଦୃଢ଼ ହସ୍ତରେ ତାହାର କେଶ ଆକର୍ଷଣ କରି ମଞ୍ଚରୁ ତଳକୁ ନିକ୍ଷେପ କରିଦେଲେ। ସ୍ୱୟଂ ତାରି ଉପରେ ପଡ଼ିଲେ। କଂସ ମଲା ସାରୁପ୍ୟ ମୁକ୍ତି ବି ପାଇଲା। ଶୋକାର୍ତ୍ତ କଂସ ପତ୍ନୀମାନଙ୍କୁ ଏବେ ଶ୍ରୀକୃଷ୍ଣ ମିଥ୍ୟା ସାନ୍ତ୍ୱନା ଦେଉଛନ୍ତି।

ଏଇଠି ଶେଷ ହେଲା ଶ୍ରୀମଦ୍ ଭାଗବତ ଦଶମ ସ୍କନ୍ଧର ଗୋପଲୀଳା। ଆଗାମୀକାଲିଠାରୁ ଆରମ୍ଭ ହେବ ଏହି ଦଶମ ସ୍କନ୍ଧର ଦ୍ୱାରକାଲୀଳା।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 380ତମ ଭାଗ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ସ୍ଥାୟୀ ଭବିଷ୍ୟତ ଆଉ ଦେଶର ଆର୍ଥିକ ସୁରକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଅର୍ଥନୈତିକ ଆତ୍ମସୁରକ୍ଷା ପରାମର୍ଶ ପାଳନ କରବାର୍କେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟିଲ ଲୋକଙ୍କୁ ଆହ୍ୱାନ ଦେଇଛନ୍। ରାଜ୍ୟପାଳ କହିଛନ୍, ଦୀର୍ଘକାଳୀନ ସମୃଦ୍ଧି ଆଉ ରଣନୈତିକ ସ୍ୱାର୍ଥ ଲାଗି ଅର୍ଥନୈତିକ ସ୍ଥିରତା ଆଉ ଆତ୍ମନିର୍ଭରଶୀଳତା ବହୁତ ଜରୁରୀ ହେ। ଲୋକଭବନର ସବୁ ଗାଡ଼ି ବିଦ୍ୟୁତ୍ ଚାଲିତ ଆଉ ପରିସର ପୂରାପୂରି ସୌରଶକ୍ତିଥି ଚାଲୁଥିବାନୁ ଇଟା ନେଟ୍ ଜିରୋ କ୍ୟାମ୍ପସ୍ ଭାବେ ଗୋଟେ ଉଦାହରଣ ହୋଇଛି। ଇଠାନେ କର୍ମଚାରୀମାନଙ୍କ

କରିଛି। ସେଥିର୍ ଭିତରୁ 251 ଜନ ଭିନ୍ ଭିନ୍ କମ୍ପାନୀଥି ବିଦେଶନ ଚାକିରି କରୁଛନ୍। ଇତାର ଛଡ଼ା ବହୁଟେ ଅତ୍ୟାଧୁନିକ ନୂଆ ପାଠ୍ୟକ୍ରମ ମୁଲ୍ କରବାର୍କେ ଭିଲ୍ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟ ଶାସନ ସଚିବ ଅନୁଗର୍ଙ୍କ ଅଧ୍ୟକ୍ଷତାଥି 2025-26 ଡାଲୁଆ ଧାନଘିନା ବାବଦେ ଗୋଟେ ବୈଠକ ଗଲାକାଲି ଭୁବନେଶ୍ୱରନ ହୋଇଯାଇଛି। ଡାଲୁଆ ଧାନଘିନା ସମୟକେ ମେ 1 ଜୁନ୍ 30 ତାରିଖ ତକ ଧାରିଜ କରାଯାଇଥିବା ବେଳେ ଭିନ୍ ଭିନ୍ ଜିଲ୍ଲାନ ମେ 14 ତାରିଖନୁ ଅଲଗା ଅଲଗା ତାରିଖଥି ଧାନ ଘିନ୍ବାର୍କେ ଜିଲ୍ଲାସ୍ତରୀୟ ଧାନଘିନା କମିଟି ନିଷ୍ପତ୍ତି ଅନୁସାରେ ତାରିଖ ଧାରିଜ କରାଯାଇଛି। 20 ଜିଲ୍ଲାର 375,000 ଚାଷୀ ଏଥିଲାଗି ପଞ୍ଜିକରଣ କରିଛନ୍। 2025-26 ଖରିଫ୍ ଋତୁଥି 77,48,000 ମେଟ୍ରିକ୍ ଟନ୍ ଧାନ କିଣାଯାଇଛି, ଯେନ୍ଟା ଗଲା ବଛରନୁ 5.48% ଅତକାଏ। ଧାନଘିନା କେନ୍ଦ୍ରମାନଙ୍କେ ସିସିଟିଭି ଆଉ ଅଲଗା ସୁବିଧା ସହିତ ଅନଧିକୃତ ଧାନ ପ୍ରବେଶକେ ଅଟକାବାର ଲାଗି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ୱ ବ୍ୟାଙ୍କ ଗ୍ରୁପ୍ର ଗୋଟେ ପ୍ରତିନିଧି ଦଳ ଗଲାକାଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସହିତ ଗୋଟେ ବୈଠକରେ ଯୋଗ ଦେଇକରି ଓଡ଼ିଶା ଭାରତନ ଗୁରୁତ୍ୱପୂର୍ଣ୍ଣ ଖଣିଜ ଦର ଉପରେ ମୂଲ୍ୟ ଶୃଙ୍ଖଳକେ ବର୍କସ୍ କରବାର ବାବଦେ ଆଲୋଚନା କରିଛନ୍। ପ୍ରତିନିଧି ଦଳ ରାଜ୍ୟ ସରକାରଙ୍କ ସହିତ ଜରୁରୀ ଖଣିଜ ସମ୍ପଦ ପ୍ରକ୍ରିୟାକରଣ ପାର୍କ, ଉତ୍ପାଦନ ବିନିଯୋଗ, ଲଜିଷ୍ଟିକ୍ ଶିଳ୍ପ କରିଡରର ବିକାଶ, ଦକ୍ଷତା ବିକାଶ ବାଗିର ଭିନ୍ ଭିନ୍ ବିଷୟ ଆଲୋକପାତ କରିଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ସୁବର୍ଣ୍ଣପୁର ଜିଲ୍ଲାର ପଞ୍ଚାୟତିରାଜ ସାଧନ କେନ୍ଦ୍ରକେ ଉଦ୍ଘାଟନ କରିଛନ୍। ମନ୍ତ୍ରୀ ଶ୍ରୀ ନାୟକ 2 କୋଟିରୁ ଅଧିକା ଟଙ୍କା ଖର୍ଚ୍ଚାଥି ତିଆରି ହୋଇଥିବା ସାଧନ ସୌଧକେ ଲୋକାର୍ପଣ କରିଥିବାର ବେଳେ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ସାଧନ କର୍ମୀମାନଙ୍କର ପ୍ରଶିକ୍ଷଣ ଲାଗି ଇ ଭବନ ସାହାଯ୍ୟ କରବା ବୋଲି କହିଛନ୍। ପୁରୀନୁ କୋରାପୁଟକେ ଖୁବ୍ ଜଲ୍ଦି ଗୋଟେ ନୂଆ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରବା। ଇ ନୂଆ ଟ୍ରେନ୍ ପୁରୀନୁ ସମ୍ବଲପୁର ଦେଇକରି କୋରାପୁଟ ଯିବା। ସୋମବାର, ଗୁରୁବାର ଆଉ ଶନିବାର ଚାଲବାର୍କେ ଥିବା ଇ ଟ୍ରେନ୍ 19 ଷ୍ଟେସନ୍ ଅଟକିବା। ଇ ନୂଆ ଟ୍ରେନ୍ ଚଳାଚଳ ଲାଗି ପୂର୍ବ, ପଶ୍ଚିମ ଆଉ ଦକ୍ଷିଣ ଓଡ଼ିଶା ରେଲ୍ ଯୋଗାଯୋଗ ବ୍ୟବସ୍ଥା ବର୍କସ୍ ହୋଇପାରବା। ଝାରସୁଗୁଡ଼ା ବିମାନ ବନ୍ଦରନୁ ଆଇବା 21 ତାରିଖନୁ ଷ୍ଟାର ଏୟାର ବିମାନ ସେବା ମୂଲ ହେବାର୍କେ ଯାଉଛି। ଏଥିଲାଗି ପ୍ରସ୍ତୁତି ଶେଷ ହୋଇସାରିଥିବା ବେଳେ ଟିକେଟ୍ ବୁକିଂ ହପ୍ତେ ତଲୁ ମୂଲ ହୋଇସାରିଛି। ଝାରସୁଗୁଡ଼ା ଭୁବନେଶ୍ୱର ଭିତରେ ବୁଧବାର ଛଡ଼ା ବାକି 6 ଦିନ ବିମାନ ଚଳାଚଳ କରବା। ହାଇଦ୍ରାବାଦ ଝାରସୁଗୁଡ଼ା ଭିତରେ ବିଲ୍ ବୁଧବାର ଛଡ଼ା ହପ୍ତାର ବାକି ସବୁଦିନ ବିମାନ ଚଳାଚଳ କରବା ବୋଲି ଜଣାପଡ଼ିଛି। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷନ ବେଟି ବଚାଓ ବେଟି ପଢ଼ାଓ ଜିଲ୍ଲାସ୍ତରୀୟ ସମନ୍ୱୟ ସମୀକ୍ଷା ବୈଠକ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ଟୁକେଲ ଛୁଆମାନଙ୍କର ସୁରକ୍ଷା ଓ ସେମାନଙ୍କୁ ସଶକ୍ତ କରବାର ଲାଗି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କାମ କରବାର ବାବଦେ ଜିଲ୍ଲାପାଳ ଜୋର୍ ଦେଇଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଓ ସଂସ୍କାର ଭାରତୀ ତରଫ ବରଗଡ଼ନ ଆୟୋଜିତ ହୋଇଥିବା ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ମେ 11-13 ତାରିଖ ତକ ହୋଇଥିବା କାର୍ଯ୍ୟକ୍ରମଟି ଓଡ଼ିଶାର ସମୃଦ୍ଧ ଲୋକସଂସ୍କୃତି ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମଟି ବରଗଡ଼, ଅତାବିରା, ବିଜେପୁର ଆଉ ଭଟଲିର ବିଧାୟକମାନେ ଯୋଗ ଦେଇକରି ଯୁବ କଳାକାରମାନଙ୍କୁ ପ୍ରତିଭା ପ୍ରଦର୍ଶନ ଲାଗି ମଚାନ ବହୁତ ସାହାଯ୍ୟ କରବା ବୋଲି କହିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ସାଂସ୍କୃତିକ ଅନୁଷ୍ଠାନ ତରଫ ଆୟୋଜିତ 8 ବୀର ବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ପ୍ରତିଯୋଗିତା ଲେଖକ ନିର୍ଦ୍ଦେଶକ କଳାକାରମାନଙ୍କୁ ସୁଯୋଗ ଦେବାର ଲାଗି ଆୟ ବୋଲି ଅତିଥିମାନେ ମତ ଦେଇଥିଲେ। 3 ଦିନ ଧରିକରି ହେବାର୍କେ ଥିବା ନାଟକ ପ୍ରତିଯୋଗିତାଟି ଅଞ୍ଚଳର ବହୁଟେ କ୍ଷୁଦ୍ର ନାଟକ ପ୍ରଦର୍ଶିତ ହେବା। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ କାଲବୈଶାଖୀର ବଲେ ହୋଇଥିବା ବର୍ଷା ଲାଗି ରାଜ୍ୟର ତାପମାତ୍ରା କମିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି 15 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55 ହେବାକୁ ଯାଉଛି। ଶୁଣନ୍ତୁ ସଂସ୍କୃତରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆଜି ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିବେ, କୁକୁର କାମୁଡ଼ିଲେ କ'ଣ କରିବେ? ଏ ବିଷୟରେ କହିବେ ଡାକ୍ତର ଲକ୍ଷ୍ମୀକାନ୍ତ ଦାସ ସକାଳ 7:35ରେ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ, ଏଥିରେ ଶୁଣିବେ ତପସ୍ୱିନୀ କାବ୍ୟର ଦ୍ୱିତୀୟ ଭାଗ। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ତଥ୍ୟ ଉପସ୍ଥାପନ ଓ ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। 7:50ରେ କମଳ କୁମାରୀ ବେହେରାଙ୍କ କଣ୍ଠରେ ସମ୍ବଲପୁରୀ ଗୀତ ଶୁଣିବେ। 8:30ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଦୟାନିଧି ବେହେରା, ଖଦାଳ ସାହୁ ଏବଂ ଚିତ୍ତରଞ୍ଜନ ବେହେରା। 8:45ରେ ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ ଏବଂ ରଶ୍ମିରଞ୍ଜନ ବିଶ୍ୱାଳ। ସକାଳ 9:00ରେ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ। ଦିନ 11:05ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲ ପାରେ ବଜା, କଣ୍ଠଶିଳ୍ପୀ ଶ୍ୟାମସୁନ୍ଦର ସାହୁ, ବିଳାସିନୀ ମହାପାତ୍ର ଏବଂ ତୁଳାରାମ କଲେତ। 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଜରକା, 12:00ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ, 12:30ରେ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ, ଦିନ 1:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ରୀନା ଦାସ, ଜିତେନ୍ଦ୍ର ହରିପାଲ, ତୁଳାରାମ କଲେତ ଏବଂ ଗୋସାରାଣୀ ବାରିକ। ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା, ସାମ୍ପ୍ରତିକ ସମାଜରେ ହଜିଯାଉଥିବା ସମ୍ପର୍କ, ଆଲୋଚିକା ଜ୍ୟୋତ୍ସ୍ନାରାଣୀ ଦୋଳବେହେରା। ଅପରାହ୍ନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ, 3:00ରେ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା, 4:00ରେ ସନ୍ଦେଶ ଟୁ ସୋଲଜର୍ସ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ସନ୍ଧ୍ୟା 5:02ରେ ଲୋକଗୀତ କ୍ରମରେ ସଞ୍ଚାର ଶୁଣିବେ, ପରିବେଷଣ ଦୁଃଖନାଶନ ବେହେରା ଏବଂ ସାଥୀ। 5:30ରେ ଯୁବବଣୀ କାର୍ଯ୍ୟକ୍ରମରେ ଶୁଣିବେ ବିକାଶ ପଟେଲଙ୍କ ସହିତ ସାକ୍ଷାତକାର। 6:10ରେ ଓଡ଼ିଆ ଲଘୁ ସଙ୍ଗୀତ, 7:25ରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ, ଏଥିରେ ଶୁଣିବେ ନୂଆପଡ଼ା ଜିଲ୍ଲା ବିଷୟରେ। 7:30ରେ କୃଷି ସଂସାର କାର୍ଯ୍ୟକ୍ରମରେ କୁକୁଡ଼ା ଚାଷର ପଦ୍ଧତି ଓ ତା'ର ବିଭିନ୍ନ ରୋଗ ଓ ନିରାକରଣ ବିଷୟରେ ମନ୍ମିତା ପରିଡ଼ାଙ୍କ ସହିତ ଆଲୋଚନା ଶୁଣିବେ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତରେ ଡିପ୍ ଫେକ୍ ଏବଂ ଅଭିନବ ଗବେଷଣା ସୁଦୃଢ଼ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଭାରତ ଇନୋଭେଟର୍ସ 2026 ଅନ୍ତର୍ଗତ ଇଣ୍ଡଷ୍ଟ୍ରି ଲିଡର୍ସ ଗୋଲ୍ ଟେବୁଲ୍ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ପ୍ରଧାନ କହିଛନ୍ତି, ଦେଶ କୃତ୍ରିମ ବୁଦ୍ଧିମତା, ସେମି କଣ୍ଡକ୍ଟର ଆଦି କ୍ଷେତ୍ରରେ ବିଶ୍ୱସ୍ତରୀୟ ସମାଧାନ ପ୍ରସ୍ତୁତ କରୁଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଦେଶ ଆଜି ବିଶ୍ୱର ଏକ ବିଶ୍ୱସ୍ତ ପ୍ରଯୁକ୍ତି ସହଭାଗୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ବିକଶିତ ଭାରତ ଆଡ଼କୁ ଅଗ୍ରସର ହେବା ସହ ଭାରତ ସମଗ୍ର ବିଶ୍ୱ ପାଇଁ ସମାଧାନ ସହ ନିର୍ମାଣ କରିବାରେ ବିଶ୍ୱାସ କରେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭୁବନେଶ୍ୱରରେ କଲରାପତରିଆ ବାଘ ସଂରକ୍ଷଣ ଓ ଅନ୍ତର୍ଜାତୀୟ ଜୈବ ବିବିଧତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ହେଉଛି ମାନବ ଅଧ୍ୟୁଷିତ ବାତାବରଣରେ ସହାବସ୍ଥାନ। ଏଥିରେ କଲରାପତରିଆ ବାଘ ସଂରକ୍ଷଣ ପାଇଁ କାର୍ଯ୍ୟକାରୀ ହେଉଥିବା ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଲୋଚନା ସହ ଜୈବ ବିବିଧତା ସଂରକ୍ଷଣ ପଦକ୍ଷେପଗୁଡ଼ିକର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଫଳତା, ଆହ୍ୱାନ ଓ ପ୍ରୟାସ ପ୍ରଦର୍ଶନ କରାଯିବ। ରାଜ୍ୟରେ ଉନ୍ନତମାନର ଦକ୍ଷତା ବିକାଶ ପାଇଁ ଭିତ୍ତିଭୂମିର ସମ୍ପୂର୍ଣ୍ଣ ବିନିଯୋଗ କରିବା ଉପରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ବିଶ୍ୱ ଦକ୍ଷତା କେନ୍ଦ୍ରର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଶ୍ୱ ଦକ୍ଷତା ଭଳି ବିଶ୍ୱସ୍ତରୀୟ ମଞ୍ଚ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ରାଜ୍ୟରେ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏପର୍ଯ୍ୟନ୍ତ 9000ରୁ ଅଧିକ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିବାବେଳେ ନିଯୁକ୍ତି ହାର 99%ରୁ ଅଧିକ ରହିଥିବା ସମୀକ୍ଷା ବୈଠକରୁ ଜଣାପଡ଼ିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ 2025-26 ବିପଣନ ଋତୁରେ ରବି ଫସଲ ଧାନ କ୍ରୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରୁ ଜଣାପଡ଼ିଛି, ଆଜିଠାରୁ ଜୁନ୍ ମାସ 30 ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରୁ ଧାନ କ୍ରୟ କରାଯିବ। ଶ୍ରୀମତୀ ଗର୍ଗ ଧାନ କ୍ରୟ ବ୍ୟବସ୍ଥାର ସୁପରିଚାଳନା ନେଇ ଗୁରୁତ୍ୱ ଦେବା ସହ ଧାନ ସଂଗ୍ରହ ସମ୍ପର୍କରେ ସୂଚନା, ଶିକ୍ଷା, ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଖର୍ଚ୍ଚର ହିସାବ ଏବଂ ରାଜସ୍ୱ ଆଦାୟ ସମ୍ପର୍କରେ ଆଲୋଚନା ପାଇଁ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ପଞ୍ଚାୟତିରାଜ, ଆଇନ ଆଦି କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବିଶ୍ୱବ୍ୟାଙ୍କର ଏକ ପ୍ରତିନିଧି ଦଳ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ମୂଲ୍ୟ ଶୃଙ୍ଖଳ ସୁଦୃଢ଼ କରିବା ବିଷୟରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ଶିଳ୍ପ ଅଂଶୀଦାରମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରି ବିଶ୍ୱସ୍ତରୀୟ ସୁଦୃଢ଼ ଖଣିଜ ପରିବେଶ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଶ୍ରମ ପ୍ରବର୍ତ୍ତନ ବିଭାଗ ପକ୍ଷରୁ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ଅଧୀନରେ ନିୟୋଜିତ ଠିକାଦାରମାନଙ୍କ ମଧ୍ୟରେ ଶ୍ରମ ନିୟମାବଳୀ ଏବଂ ଶ୍ରମିକ କଲ୍ୟାଣକାରୀ ପଦକ୍ଷେପ ବିଷୟରେ ସଚେତନତା

0: ଗୋଷ୍ଠୀ ଉଦ୍ଦେଶ୍ୟରେ କର୍ମଶାଳା ଆୟୋଜିତ ହୋଇଯାଇଛି। କର୍ମଶାଳାରେ ଶ୍ରମିକମାନଙ୍କ କଲ୍ୟାଣ, ସୁରକ୍ଷା ନିୟମ, ଠିକ୍ ସମୟରେ ମଜୁରୀ ପ୍ରଦାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଭଦ୍ରକ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମା ପକ୍ଷରୁ ବିପର୍ଯ୍ୟୟ ହ୍ରାସ ଲିଙ୍ଗଗତ ମୁଖ୍ୟ ଧାରାକରଣ ଶୀର୍ଷକ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାରେ ମହିଳା, କିଶୋରୀ ଓ ଭିନ୍ନକ୍ଷମଙ୍କୁ ସୁରକ୍ଷା ଓ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଏବଂ ମହିଳାଙ୍କ ପ୍ରତି ହିଂସା ଆଚରଣ ବିରୋଧରେ ସଚେତନତା ସୃଷ୍ଟି କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବେଜୁଗୁଡ଼ା ଗ୍ରାମରେ ଭଲ ବର୍ଷା ଓ ଫସଲ ହେବା ନେଇ ଆୟୋଜିତ ବାଲିଯାତ୍ରା ଉଦ୍ଯାପିତ ହୋଇଛି। 24 ବର୍ଷ ବ୍ୟବଧାନରେ ଆୟୋଜିତ ହୋଇଥିବା ଏହି 9 ଦିନିଆ ବାଲିଯାତ୍ରାରେ ଆଉଳିଗୁମା ଇନ୍ଦ୍ରାବତୀ ନଦୀରୁ ବାଲି ସଂଗ୍ରହ କରାଯାଇ ପୂଜା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଳା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆୟୋଜିତ 3 ଦିନିଆ ଅଷ୍ଟମ ବୀରବିକ୍ରମ ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏଭଳି ପ୍ରତିଯୋଗିତା ଶିକ୍ଷଣୀୟ ବାର୍ତ୍ତା ଦେବା ସହ ସମାଜକୁ ସଚେତନ ଓ ସମୃଦ୍ଧ କରିଥାଏ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ବରଗଡ଼ ଜିଲ୍ଲା ଯଦୁମଣି ପ୍ରଧାନ ପ୍ରେକ୍ଷାଳୟରେ 3 ଦିନିଆ ଲୋକରଞ୍ଜନୀ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ରାଜ୍ୟର ଯୁବ କଳାକାରମାନଙ୍କ ପ୍ରତିଭା ପ୍ରଦର୍ଶନ ପାଇଁ ପ୍ରକୃଷ୍ଟ ମଞ୍ଚ ପ୍ରଦାନ କରିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା 2-3 ଦିନ ମଧ୍ୟରେ ତାପମାତ୍ରା 2-5 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ସର୍ବାଧିକ ତାପମାତ୍ରା 40.5 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀର କଟକ କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ କୁକୁର କାମୁଡ଼ିଲେ କ'ଣ କରିବେ, ଏ ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର ଲକ୍ଷ୍ମୀକାନ୍ତ ଦାସ।
2: ପାଗଳା କୁକୁର କାମୁଡ଼ିଲେ ଜଳାତଙ୍କ ରୋଗ ହୋଇଥାଏ। ଜଳାତଙ୍କ ରାବିସ୍ ଭାଇରସ୍ ବା ଏକ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥାଏ। ଏହି ଭୂତାଣୁ ପାଗଳା କୁକୁରର ସାଲାଇଭାରି ଗ୍ଲାଣ୍ଡ ଅର୍ଥାତ୍ ଲାଳ ଗ୍ରନ୍ଥିରୁ ନିର୍ଗତ ହୋଇ ଲାଳରେ ଥାଏ। କୁକୁର କାମୁଡ଼ିବା ପରେ ଯେଉଁ କ୍ଷତ ସୃଷ୍ଟି ହୁଏ ତାହା କୁକୁରର ଲାଳର ସଂସ୍ପର୍ଶରେ ଆସିଲା ପରେ କ୍ଷତଟି ରାବିସ୍ ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୁଏ। ଏହାପରେ ଭୂତାଣୁ ଶରୀରରେ ପ୍ରବେଶ କରେ ଏବଂ ଜଳାତଙ୍କ ରୋଗ କରାଏ। ଜଳାତଙ୍କ ରୋଗ ହୋଇଗଲା ପରେ ମୃତ୍ୟୁ ସୁନିଶ୍ଚିତ, ଆଉ କିଛି କରିହୁଏ ନାହିଁ। ସାରା ପୃଥିବୀରେ ଜଳାତଙ୍କ ରୋଗ ହେଲା ପରେ ପ୍ରାୟ କେହି ବଞ୍ଚିକରି ରହିନାହାନ୍ତି। ଏହିପରି ଏକ ମାରାତ୍ମକ ରୋଗ ପାଇଁ କେବଳ ପ୍ରତିଷେଧକ ହିଁ ଏକମାତ୍ର ବ୍ୟବସ୍ଥା ରହିଛି, ଏବଂ ଏହି ପ୍ରତିଷେଧକ କୁକୁର କାମୁଡ଼ିଲା ପରେ ହିଁ ଦେବାର ବ୍ୟବସ୍ଥା ରହିଛି, ଯାହାକୁ ପୋଷ୍ଟ ଏକ୍ସପୋଜର୍ ପ୍ରୋଫିଲାକ୍ସିସ୍ ବୋଲି କୁହାଯାଏ। ପ୍ରତିଷେଧକ କେଉଁ କେଉଁ କ୍ଷେତ୍ରରେ ଦିଆଯାଏ ତାହା ମଧ୍ୟ ନିର୍ଦ୍ଧାରିତ ହୋଇଅଛି। ଯଥା କୁକୁର କାମୁଡ଼ିଲା ପରେ ଯଦି କୁକୁରଟି ପାଗଳ ହୋଇଛି ବୋଲି ଜଣାପଡ଼େ ତାହେଲେ ସଙ୍ଗେ ସଙ୍ଗେ ପ୍ରତିଷେଧକ ନେବା ନିହାତି ଦରକାର। କୁକୁରଟି ଯଦି ବେଶୀ ଲାଳ ବାହାର କରୁଥାଏ, ତାହାର ଚାଲିଚଳନ ବ୍ୟବହାରରେ ପରିବର୍ତ୍ତନ ହୋଇଥାଏ, ଇତସ୍ତତ ହୁଏ, ଅତିଶୀଘ୍ର ବିଚଳିତ ହୁଏ, ରାଗିଯାଏ, ବିନା କାରଣରେ କାମୁଡ଼ିବା ପାଇଁ ଦୌଡ଼ି ଆସେ, ସେହି କୁକୁର ପାଗଳ ବୋଲି ସାଧାରଣରେ ଜଣାଯାଏ। ଏହି କୁକୁର କେବଳ ଚାଟି ଦିଏ କିମ୍ବା କୌଣସି କ୍ଷତ ସ୍ଥାନରେ କୁକୁରର ଲାଳ ଲାଗିଯାଏ ତେବେ ମଧ୍ୟ ପ୍ରତିଷେଧକ ଦରକାର ହୁଏ। ଯଦି କୁକୁରଟି କାମୁଡ଼ିଲା ପରେ ଆଉ ଦୃଶ୍ୟ ହୁଏ ନାହିଁ କିମ୍ବା କୁକୁରଟିକୁ ନିଜ ତତ୍ତ୍ୱାବଧାନରେ ଆକଟ କରି ରଖି ହୁଏ ନାହିଁ ତେବେ ମଧ୍ୟ ପ୍ରତିଷେଧକ ଦରକାର। ଯଦି କୁକୁରଟି ନିଜ ତତ୍ତ୍ୱାବଧାନରେ ଆକଟରେ ରହିଥିବା ବେଳେ ରୋଗାକ୍ରାନ୍ତ ହୁଏ କିମ୍ବା କାମୁଡ଼ିବାର 10 ଦିନ ମଧ୍ୟରେ ମୃତ୍ୟୁ ହୁଏ ତେବେ ମଧ୍ୟ ପ୍ରତିଷେଧକ ଦରକାର ହୁଏ। ଯଦି କୁକୁରଟି ଆକଟ ଅବସ୍ଥାରେ ରହିଥିବା ବେଳେ କୌଣସି ରୋଗର ସୂଚନା ଦିଶେ ନାହିଁ ଏବଂ ପରବର୍ତ୍ତୀ 10 ଦିନରେ ଠିକ୍ ଥାଏ ତେବେ ପ୍ରତିଷେଧକ ନେବାର ଆବଶ୍ୟକତା ନଥାଏ। କେଉଁ କେଉଁ ପ୍ରତିଷେଧକ ଦିଆଯିବ? ସାଧାରଣତଃ ପ୍ରତିଷେଧକ 2 ପ୍ରକାରର। ପ୍ରଥମଟି ହେଲା ପ୍ୟାସିଭ୍ ଇମ୍ୟୁନାଇଜେସନ୍, ଏବଂ ଏହି ଔଷଧର ନାମ ହେଉଛି ହ୍ୟୁମାନ୍ ରାବିସ୍ ଇମ୍ୟୁନୋଗ୍ଲୋବୁଲିନ୍। ଏହା କ୍ଷତ ସ୍ଥାନରେ ଇଞ୍ଜେକ୍ସନ୍ ଆକାରରେ ଅଧା ଦିଆଯାଏ ଏବଂ ଅବଶିଷ୍ଟ ଅଧା ମାଂସପେଶୀରେ ଇଞ୍ଜେକ୍ସନ୍ ଆକାରରେ ଦିଆଯାଏ। ଏହା ଭୂତାଣୁକୁ ଅର୍ଥାତ୍ ରାବିସ୍ ଭାଇରସ୍କୁ ନିଷ୍କ୍ରିୟ କରିଥାଏ। ଦ୍ୱିତୀୟଟି ହେଲା ଆକ୍ଟିଭ୍ ଇମ୍ୟୁନାଇଜେସନ୍, ଏହି ଔଷଧର ନାମ ହେଉଛି ଆଣ୍ଟି

0: ଡାଇବେଟିସ୍ ଭ୍ୟାକ୍ସିନ୍ ଯଦି ଏହା ଚିକ୍ ଏମ୍ବ୍ରିଓରେ ତିଆରି ହୁଏ ତେବେ ଏହା ରୋଗ ନିରାକରଣ ଶକ୍ତି ରଖିଥାଏ, କିନ୍ତୁ ଏହା ଅନ୍ୟ କେତେକ ଅସୁବିଧା କରିପାରେ। ଏହାକୁ ପ୍ରତିଦିନ ନିଆଯାଏ ଏବଂ 10ଟି କିମ୍ବା 14ଟି ଦରକାର ହୁଏ। ଦ୍ୱିତୀୟ ପ୍ରକାର ଆଣ୍ଟି ରାବିଜ୍ ଭ୍ୟାକ୍ସିନ୍ର ନାମ ହେଉଛି ହ୍ୟୁମାନ୍ ଡିପ୍ଲଏଡ୍ ସେଲ୍ ଭ୍ୟାକ୍ସିନ୍। ଏହା ଅତ୍ୟନ୍ତ ଭଲ, ଏହାର କୌଣସି ଖରାପ ଗୁଣ ପରିଲକ୍ଷିତ ହୁଏ ନାହିଁ। ଏହାକୁ ସାଧାରଣତଃ ପ୍ରଥମ ଦିନ, ତୃତୀୟ ଦିନ, ସପ୍ତମ ଦିନ, 14 ଦିନ ଓ 28 ଦିନରେ 5ଟି ଇଞ୍ଜେକ୍ସନ୍ ପାଳି ପାଳି କରି ଦିଆଯାଏ। ବିଭିନ୍ନ ଉପାୟ ଦ୍ୱାରା କୁକୁର କାମୁଡ଼ା କ୍ଷତରୁ ଭୂତାଣୁ ରାଶିକୁ ବା ପରିମାଣକୁ ମଧ୍ୟ ବିଭିନ୍ନ ଉପାୟରେ ହ୍ରାସ କରାଯାଇପାରେ। ଯଥା କ୍ଷତ ସ୍ଥାନକୁ ସାବୁନରେ ରଗଡ଼ି ପାଣିରେ ଧୋଇଦେଲେ ଭୂତାଣୁର ମାତ୍ରା କମିଯାଏ, ଏବଂ କ୍ଷତ ସ୍ଥାନରେ କିଛି ରାସାୟନିକ ପଦାର୍ଥ ପକାଇଲେ ମଧ୍ୟ ଭୂତାଣୁ ନିଷ୍କ୍ରିୟ ହୁଏ। ଯଥା 1-4% ବେଞ୍ଜାଲକୋନିୟମ୍ କ୍ଲୋରାଇଡ୍ କିମ୍ବା 1% ସେଟ୍ରିମୋନିୟମ୍ ବ୍ରୋମାଇଡ୍। ଏହାଛଡ଼ା ଟିଟାନସ୍ ଟକ୍ସାଇଡ୍ ଇଞ୍ଜେକ୍ସନ୍ ମଧ୍ୟ ସାଧାରଣରେ ଦିଆଯାଏ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନାରେ କୁକୁର କାମୁଡ଼ିଲେ କ'ଣ କରିବେ ବିଷୟରେ ଆଲୋଚନା କଲେ ଡାକ୍ତର ଲକ୍ଷ୍ମୀକାନ୍ତ ଦାସ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ଦୁଇଦିନିଆ ବୈଠକ. ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ୟୁଏଇରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ. ସିବିଆଇ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ଆଉ ଏକ ବର୍ଷ ବୃଦ୍ଧି କଲେ ସରକାର. ଉତ୍ତରପ୍ରଦେଶରେ ଝଡ଼ବର୍ଷା ଯୋଗୁଁ 43 ଜଣଙ୍କର ମୃତ୍ୟୁ. ଏବଂ ଆଇପିଏଲ୍ କ୍ରିକେଟରେ କୋଲକାତା ନାଇଟ୍ ରାଇଡର୍ସକୁ 6 ୱିକେଟରେ ପରାସ୍ତ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ. ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଆରମ୍ଭ ହେବ. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରିବେ. ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧି ମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରିବେ. ଭାରତ ଗସ୍ତରେ ଆସିଥିବା ଏହି ଅତିଥିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି. ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ. ବୈଠକର ଦ୍ୱିତୀୟ ଦିନରେ ବ୍ରିକ୍ସ ଆଟ୍ 20 ନମନୀୟତା, ନବସୃଜନ, ସହଯୋଗ ଏବଂ ନିରନ୍ତରତା ଲାଗି ଗଠନ ପ୍ରକ୍ରିୟା ଶୀର୍ଷକ ଆଲୋଚନାରେ ଏହି ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଅଂଶଗ୍ରହଣ କରିବେ. ପରେ ପରେ ଅନ୍ୟ ଏକ ଅଧିବେଶନରେ ଏହି ଅତିଥିମାନେ ବିଶ୍ୱ ସୁଶାସନ ଏବଂ ବହୁବିଧ ବ୍ୟବସ୍ଥାର ସଂସ୍କାର ସମ୍ପର୍କିତ ଅନ୍ୟ ଏକ ଅଧିବେଶନରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ. ମିଳିତ ଜାତିସଂଘର ସାଧାରଣ ଅଧିବେଶନର 80ତମ ବୈଠକ ଅବସରରେ ଗତବର୍ଷ ସେପ୍ଟେମ୍ବର 26 ତାରିଖ ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା. ଚଳିତ ବର୍ଷ ଭାରତ ବ୍ରିକ୍ସର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବାକୁ ଥିବା ଦୃଷ୍ଟିରୁ ଏହି ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିଥିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚଦେଶୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଆସନ୍ତାକାଲି ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇ ଗସ୍ତ କରିବେ. ଏ ସମ୍ପର୍କରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ପ୍ରାନ୍ତ ସଚିବ ସିବି ଜର୍ଜ କହିଛନ୍ତି, ଏହି ଗସ୍ତ ଅବସରରେ ଶ୍ରୀ ମୋଦି ୟୁଏଇର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ. ଭାରତ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପକ୍ଷୀୟ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥ ଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ. ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୀତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି. ଗତ 5 ମାସ ମଧ୍ୟରେ ଶ୍ରୀ ମୋଦି ଏବଂ ଶ୍ରୀ ଅଲ୍ ନହ୍ୟାନ୍ଙ୍କ ମଧ୍ୟରେ ଏହା ହେବ ଦ୍ୱିତୀୟ ଦ୍ୱିପକ୍ଷୀୟ ବୈଠକ. ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ

ବୁଦ୍ଧିମତା ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକରେ ମିଳିତ ହୋଇଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲିୟମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମ୍ୟାକ୍ସିମାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ ଖ୍ରୀଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପକ୍ଷୀୟ ସମ୍ପର୍କର ସମସ୍ତ ଦିଗଗୁଡ଼ିକର ସେ ସମୀକ୍ଷା କରିବେ। ଦୁଇ ପ୍ରଧାନମନ୍ତ୍ରୀ ୟୁରୋପୀୟ କମିଶନ୍ର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ସଙ୍କ ସହିତ ଏକ ଶିଳ୍ପ ସଂକ୍ରାନ୍ତ ୟୁରୋପୀୟ ଗୋଲ୍ଟେବୁଲ୍ ବୈଠକକୁ ସମ୍ବୋଧିତ କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚିବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ମୋଦି ଇଟାଲୀର ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କୁ ଭେଟିବା ସହିତ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି ବୋଲି ଶ୍ରୀ ଜର୍ଜ କହିଛନ୍ତି। ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ଓ ରୁଷ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି। ବ୍ରିକ୍ସ ବୈଦେଶିକ ମନ୍ତ୍ରୀ ବୈଠକରେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ୍ଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ମଣ୍ଡଳୀକୁ ସ୍ୱାଗତ କରିବା ଅବସରରେ ସେ ଏହା କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ଏକ ଅନିଶ୍ଚିତ ଏବଂ ଅସ୍ଥିର ବୈଷୟିକ ପରିବେଶ ମଧ୍ୟରେ ଦକ୍ଷତା ଓ ବିକାଶର ଗତିଶୀଳତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଉଭୟ ଦେଶ ଗତ କିଛି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ଭାଗିଦାରୀ ସମେତ ଅର୍ଥନୈତିକ ଏବଂ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିବା ସମ୍ପର୍କରେ ଅବଗତ ହୋଇଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ସ୍ୱତନ୍ତ୍ର ତଥା ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀର ଅଗ୍ରଗତି ସମଗ୍ର ସମୀକ୍ଷା କରିବା ଲାଗି ବାର୍ଷିକ ବ୍ରିକ୍ସ ସମ୍ମିଳନୀ ଏକ ଉପଯୁକ୍ତ ମଞ୍ଚ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏହି ବୈଠକରେ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କର କାର୍ଯ୍ୟକାଳକୁ ସରକାର ଏକ ବର୍ଷ ବୃଦ୍ଧି କରିଛନ୍ତି। କାର୍ମିକ ଏବଂ ତାଲିମ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଜାରି କରାଯାଇଥିବା ସରକାରୀ ନିର୍ଦ୍ଦେଶନାମାରେ କୁହାଯାଇଛି, କ୍ୟାବିନେଟ୍ର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଚଳିତ ମାସ 24 ତାରିଖରେ ଶ୍ରୀ ସୁଦଙ୍କର କାର୍ଯ୍ୟକାଳ ଶେଷ ହେଉଥିଲା। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଗତକାଲି ନୂଆଦିଲ୍ଲୀଠାରେ ମାଲଦୀପ୍ସର ବୈଦେଶିକ ମନ୍ତ୍ରୀ ଇରୁ ଥିସାମ ଆଦାମଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଗୋୟଲ କହିଛନ୍ତି, ଦୁଇ ଦେଶ ମଧ୍ୟରେ 60 ବର୍ଷର କୂଟନୈତିକ ସମ୍ପର୍କ ପୂର୍ତ୍ତି ଅବସରରେ ଭାରତ ଓ ମାଲଦୀପ୍ସ ମଧ୍ୟରେ ଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ବିଶେଷକରି ଭାରତ ମାଲଦୀପ୍ସ ମୁକ୍ତ ବାଣିଜ୍ୟ ରାଜିନାମା, ଦ୍ୱିପକ୍ଷୀୟ ପୁଞ୍ଜିନିବେଶ ରାଜିନାମା, ସ୍ଥାନୀୟ ମୁଦ୍ରା ମାଧ୍ୟମରେ ବାଣିଜ୍ୟ କାରବାରକୁ ପ୍ରୋତ୍ସାହନ ଦେବା ସମେତ ପର୍ଯ୍ୟଟନ, ଡିଜିଟାଲ ନେଣଦେଣ ଏବଂ ବ୍ୟବସାୟିକ ସଂଯୋଗ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଉଭୟ ନେତା ଗୁରୁତ୍ୱ ଦେଇଛନ୍ତି ବୋଲି ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଚୀନ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ସହିତ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ଲାଗି ଗତକାଲି ସନ୍ଧ୍ୟାରେ ବେଜିଂରେ ପହଞ୍ଚିଛନ୍ତି। ଇରାନ ଯୁଦ୍ଧ, ବିଶ୍ୱରେ ଦେଖାଦେଇଥିବା ଶକ୍ତି ସଙ୍କଟ, ବାଣିଜ୍ୟ ସମ୍ପର୍କିତ ସମସ୍ୟା ଓ ତାଇୱାନ ସମେତ କୃତ୍ରିମ ବୁଦ୍ଧିମତା ଆଦି ପ୍ରସଙ୍ଗ ଏହି ସମ୍ମିଳନୀରେ ସ୍ଥାନ ପାଇବାର ଆଶା ରହିଛି। ଏହି ସମ୍ମିଳନୀ ବର୍ତ୍ତମାନର ବୈଶ୍ୱିକ ଭୂ ରାଜନୈତିକ ସ୍ଥିତିରେ ଅନେକ ଗୁରୁତ୍ୱ ବହନ କରେ। ରାଷ୍ଟ୍ରପତି ଟ୍ରମ୍ପଙ୍କ ସହିତ ଆମେରିକାର ସ୍ୱରାଷ୍ଟ୍ର ସଚିବ ମାର୍କୋ ରୁବିଓ, ପ୍ରତିରକ୍ଷା ସଚିବ ପିଟେ ହେକ୍ସେଟ୍ଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଏକ ପ୍ରତିନିଧି ଦଳ ମଧ୍ୟ ଚୀନ ଯାଇଛନ୍ତି। 2017 ପରଠାରୁ ଏବଂ ଦ୍ୱିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଦାୟିତ୍ୱ ନେବା ପରେ ଏହା ହେଉଛି ଟ୍ରମ୍ପଙ୍କର ପ୍ରଥମ ସରକାରୀ ଚୀନ ଗସ୍ତ। ଉତ୍ତରପ୍ରଦେଶରେ ଗତ 24 ଘଣ୍ଟା ମଧ୍ୟରେ ଝଡ଼ ବର୍ଷା ଏବଂ ବିଜୁଳି ଯୋଗୁଁ 43 ଜଣଙ୍କର ମୃତ୍ୟୁ ହୋଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ସହାୟତା ଯୋଗାଇ ଦେବା ଲାଗି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମ ସମ୍ଭାଦଦାତା ଜଣାଇଛନ୍ତି, ଏହି ସମୟ ମଧ୍ୟରେ ଭାଦୋଇ ଜିଲ୍ଲାରେ ସର୍ବାଧିକ 15 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମିର୍ଜାପୁରରେ 10, ଫତେପୁରରେ 9, ବଡ଼ାଇଉରେ 5 ଏବଂ ବରେଲି ଜିଲ୍ଲାରେ 4 ଜଣଙ୍କର ମୃତ୍ୟୁ ହୋଇଛି। ଲୋକଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିବା, ଗଛ ପଡ଼ିଯିବା ତଥା ବିଜୁଳି ଯୋଗୁଁ ସର୍ବାଧିକ ମୃତ୍ୟୁ ହୋଇଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି।

ଶ୍ରୋତାବନ୍ଧୁ, ବୟସ୍କ ବ୍ୟକ୍ତିମାନଙ୍କର ଜ୍ଞାନ, ଅଭିଜ୍ଞତା ଓ ଦିଗଦର୍ଶନ ଦ୍ୱାରା ଗୋଟିଏ ସୁସ୍ଥ ସମାଜ ଗଠନ ସମ୍ଭବ ହୋଇଥାଏ। ତେବେ ସେମାନଙ୍କୁ ସମ୍ମାନ ଜଣାଇବା ସହ ଏକ ସୁସ୍ଥ ଓ ନିରାମୟ ଜୀବନଯାପନ କରିବା ପାଇଁ ସହଯୋଗ କରିବା ଆମର କର୍ତ୍ତବ୍ୟ। ସେଥିପାଇଁ ବାର୍ଦ୍ଧକ୍ୟକୁ ବୋଝ ବୋଲି ଭାବନ୍ତୁ ନାହିଁ, ବାକି ଥିବା କାମକୁ ସମାପ୍ତ କରିବାର ଅବସର ବୋଲି ଭାବନ୍ତୁ। ଖାଦ୍ୟ ପାନୀୟ ସୀମିତ, ସନ୍ତୁଳିତ ଓ ସୁଷମ କରନ୍ତୁ। ନିଶା ସେବନରୁ ନିବୃତ୍ତ ରୁହନ୍ତୁ।

ପସନ୍ଦ ମୁତାବକ କିଛି କିଛି ବ୍ୟାୟାମ ବା ଶାରୀରିକ ଶ୍ରମ ପ୍ରତିଦିନ କରନ୍ତୁ। ମନକୁ ଖୁସି ରଖିବାକୁ ପଢ଼ାପଢ଼ି ଲେଖାଲେଖି ସହ ପରିବାର ଓ ସାଙ୍ଗସାଥୀଙ୍କ ସହ ଫୋନ୍ରେ ସମ୍ପର୍କ ବଜାୟ ରଖନ୍ତୁ। ପ୍ରାର୍ଥନା କରିବା ସହ ଭଜନ ଜଣାଣ ଆଦି ଶୁଣନ୍ତୁ। ନିୟମିତ ବ୍ୟବଧାନରେ ସ୍ୱାସ୍ଥ୍ୟ ପରୀକ୍ଷା କରନ୍ତୁ ଓ ଆବଶ୍ୟକ ହେଲେ ଔଷଧ ସେବନ କରନ୍ତୁ। ରାତ୍ରି ଅନିଦ୍ରା ହୁଅନ୍ତୁ ନାହିଁ। ନିଦ ନ ହେଲେ ମଧ୍ୟ ମନକୁ ନିଶ୍ଚିନ୍ତ ରଖି 5-6 ଘଣ୍ଟା ବିଶ୍ରାମ କରନ୍ତୁ।

ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣନ୍ତୁ ତପସ୍ୱିନୀ କାବ୍ୟର ଦ୍ୱିତୀୟ ଭାଗ। ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ଜୟରାମ ମୁଣ୍ଡା, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ, କଣ୍ଠଦାନ କରିଛନ୍ତି ବି ବୁଦ୍ଧପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସସ୍ମିତା ସାହୁ, ସଙ୍ଗୀତା ମାସି, ଧୃତିତପା ମିଶ୍ର ଏବଂ ମାନସ କୁମାର ଦତ୍ତ। ବାଦ୍ୟଯନ୍ତ୍ରରେ ସହଯୋଗିତା ପ୍ରଦୀପ୍ତ ଶେଖର ମହାପାତ୍ର, ବୀରେନ୍ଦ୍ର ପ୍ରସାଦ ଦାସ, ଖଗେଶ୍ୱର ଓଝା ଓ ରଜତ କୁମାର ବେହେରା।

ସତୀମୁଖେ ସୁଶୀତଳ ବିନ୍ଦୁ ବିନ୍ଦୁ ପାଣି ସିଞ୍ଚି ସିଞ୍ଚି ଜୀବନରେ ସଂଜ୍ଞା ଦେଲା ଆଣି। ଭାଗୀରଥୀ ତୀରରେ ବାଲ୍ମୀକି ଆଶ୍ରମ ନିକଟରେ ସୀତାଙ୍କୁ ପରିତ୍ୟାଗ କରି ଲକ୍ଷ୍ମଣ ପ୍ରତ୍ୟାବର୍ତ୍ତନ କରିବା ପରେ ମୂର୍ଚ୍ଛିତା ସୀତା ସ୍ନେହମୟୀ ପ୍ରକୃତିର ପ୍ରଚେଷ୍ଟାକ୍ରମେ ସଂଜ୍ଞା ଫେରି ପାଇଛନ୍ତି। ଗର୍ଭବତୀ ଅବସ୍ଥାରେ ପରିତ୍ୟକ୍ତା ଏକାକିନୀ ସୀତା ଅସହାୟ ଭାବରେ ବିଳାପ କରୁଥିଲେ ମଧ୍ୟ ନିର୍ବାସନର କାରଣ ଅନୁଧ୍ୟାନ କରୁ କରୁ ତାଙ୍କ ଜୀବନର ତିନୋଟି ଦୁଃଖ କଥା ସ୍ମରଣ କରୁଥିଲେ ସେ। ରାବଣ ଦ୍ୱାରା ହରଣ, ଅଗ୍ନି ପରୀକ୍ଷା ଓ ବର୍ତ୍ତମାନର ବନବାସ। ତେବେ ଏହି ଆତ୍ମସମୀକ୍ଷା କାଳରେ ତାଙ୍କର ହୃଦ୍ବୋଧ ହୋଇଥିଲା ଯେ ପ୍ରତ୍ୟେକଟି ଦୁଃଖର କାରଣ ତାଙ୍କର ନିଜକୃତ ପାପ। ପ୍ରଥମ ପାପ ହେଉଛି ନିଷ୍ପାପ ଲକ୍ଷ୍ମଣଙ୍କ ଚରିତ୍ର ପ୍ରତି ସନ୍ଦେହ ପ୍ରକାଶ କରି ତିରସ୍କାର କରିବା, ଯେଉଁ କାରଣରୁ ରାମଙ୍କ ଆଦେଶ ଲଙ୍ଘନ କରି ରାମଙ୍କ ଅନ୍ୱେଷଣ କରିବାକୁ ଚାଲିଗଲା ପରେ ରାବଣ ଆସି ତାଙ୍କୁ ଅପହରଣ କରିବାକୁ ସକ୍ଷମ ହୋଇପାରିଥିଲା। ଦ୍ୱିତୀୟରେ ଅଶୋକବନରେ ମାୟାବୀ ରାବଣ ମାୟାବୀ ରାମଙ୍କ ମୁଣ୍ଡ କାଟି ଦେଲାବେଳେ ସୀତା ତାକୁ ବିଶ୍ୱାସ କରି କାତର ବିଳାପ କରିଥିଲେ ହେଁ ପ୍ରାଣନାଶ ହୋଇନଥିଲା। ସେ ପାପ ପ୍ରାଣ ତେଣୁ କଳଙ୍କରୁ ନିଷ୍କୃତି ନିମିତ୍ତ ଅଗ୍ନି ପରୀକ୍ଷାରେ ଅବତୀର୍ଣ୍ଣ ହେଲା। ତୃତୀୟରେ ରାମପଦ ସେବାର ଅବସର ପାଇଥିଲେ ହେଁ ବନଦର୍ଶନକୁ ଅଧିକ ସୁଖକର ମନେ କରିବାରୁ ନିର୍ବାସନ ମଧ୍ୟରେ ନିତ୍ୟ ବନଦର୍ଶନର ସୁଯୋଗ ମିଳିଲା। ସୀତାଙ୍କର ଏହି ଚିନ୍ତା ମଧ୍ୟରେ ହିଁ କର୍ମ ଓ ଫଳଶ୍ରୁତିର ଯେଉଁ ନିୟତ ସମ୍ବନ୍ଧ ରହିଛି ତାହା କବିଙ୍କ ଲେଖନୀରେ ଯୁକ୍ତିସିଦ୍ଧ ହୋଇଉଠିଛି। ତାହା ହିଁ ସୀତାଙ୍କର ସ୍ୱକୀୟ ନିୟତି। ତେଣୁ ତାଙ୍କର ଏ ଦୁଃଖ ଲାଗି ବିଧାତା ଦୋଷୀ ନୁହନ୍ତି, ଦୋଷୀ ନୁହନ୍ତି କରୁଣାସାଗର ରାମଚନ୍ଦ୍ର, ଦାୟୀ ତାଙ୍କର ନିଜସ୍ୱ କଳାକର୍ମ।

ଏଇଠି ଶେଷ ହେଲା ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ କୃତି ଉପରେ ଆଧାରିତ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଗଙ୍ଗାଧର ସଙ୍ଗୀତ। ଆଜି ଏଥିରେ ଶୁଣିଲେ ତପସ୍ୱିନୀ କାବ୍ୟର ଦ୍ୱିତୀୟ ଭାଗ। ତଥ୍ୟ ପ୍ରଯୋଜନା ଓ ଉପସ୍ଥାପନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ, ସହଯୋଗିତା ଜୟରାମ ମୁଣ୍ଡା, ସଙ୍ଗୀତ ପରିଚାଳନା ପ୍ରଭୁଦତ୍ତ ପ୍ରଧାନ, କଣ୍ଠଦାନ କଲେ ବି ବୁଦ୍ଧପ୍ରସାଦ ରାଓ, ପ୍ରମୋଦ କୁମାର ବେହେରା, ସସ୍ମିତା ସାହୁ, ସଙ୍ଗୀତା ମାସି, ଧୃତିତପ ମିଶ୍ର ଓ ମାନୁଷ କୁମାର ଦତ୍ତ। ବାଦ୍ୟଯନ୍ତ୍ରରେ ସହଯୋଗିତା କଲେ ପ୍ରଦୀପ୍ତ ଶେଖର ମହାପାତ୍ର, ବୀରେନ୍ଦ୍ର ପ୍ରସାଦ ଦାସ, ଖଗେଶ୍ୱର ଓଝା ଓ ରଜତ କୁମାର ବେହେରା।

ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ 5:02 ଲୋକଗୀତ କ୍ରମରେ ସଞ୍ଚାର ଶୁଣିବେ ପରିବେଷଣ ଦୁଃଖନାଶନ ବେହେରା ଏବଂ ସାଥୀ। 5:30 ଯୁବବାଣୀ କାର୍ଯ୍ୟକ୍ରମରେ ବିକାଶ ପଟେଲଙ୍କ ସହିତ ସାକ୍ଷାତକାର ଶୁଣିବେ। 7:30 କୃଷି ସଂସାର କାର୍ଯ୍ୟକ୍ରମରେ କୁକୁଡ଼ା ଚାଷର ପଦ୍ଧତି ଓ ତା'ର ବିଭିନ୍ନ ରୋଗ ନିରାକରଣ ବିଷୟରେ ମନ୍ମିତା ପରିଡ଼ାଙ୍କ ସହିତ ଆଲୋଚନା ଶୁଣିବେ। 8:02 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ରାଜାରଥ ଓ ଶୁଭ୍ରା ନାୟକ। 8:15 ଶୁଣିବେ ଆଲୋଚନା ବ୍ରାହ୍ମବାଦୀ କବି ଚନ୍ଦ୍ରମଣି ଦାସ ଆଲୋଚକ ଅନିରୁଦ୍ଧ କୁରକୁରିଆ। 8:30 ଲଘୁଶାସ୍ତ୍ରୀୟ ସଙ୍ଗୀତ ଶୁଣିବେ ପରିବେଷଣ ବିଦୁଷୀ ଗିରିଜା ଦେବୀ। 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ କମଳ କୁମାରୀ ବେହେରା କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଲାଲ ରତ୍ନାକର ସିଂଙ୍କ ରଚନାରୁ।

ଶୁଣିଲେ କମଳକୁମାରୀ ବେହେରାଙ୍କ କଣ୍ଠରେ ସମ୍ବଲପୁରୀ ଗୀତ। ଗୀତ ରଚନା ଲାଲ ରତ୍ନାକର ସିଂ ଏବଂ ପଞ୍ଚାନନ ମିଶ୍ର।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣିଲେ ସମ୍ବଲପୁରୀ ଗୀତ କଣ୍ଠଦାନ କଲେ ଦୟାନିଧି ବେହେରା, ଖଦାଳ ସାହୁ ଏବଂ ଚିତ୍ତରଞ୍ଜନ ବେହେରା, ଗୀତ ରଚନା ବିନୋଦ କୁମାର ପସାୟତ, ଉପେନ୍ଦ୍ର ମିଶ୍ର ଏବଂ ଛଳ ମେହେର। ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ସରୋଜ କୁମାର ପଟ୍ଟନାୟକଙ୍କ ରଚନାରୁ, କଣ୍ଠଶିଳ୍ପୀ ବାଳକୃଷ୍ଣ ଦାସ।

ଥିଲେ ସୁଗମ ସଙ୍ଗୀତ କଣ୍ଠଦାନ କଲେ ବାଳକୃଷ୍ଣ ଦାସ ଏବଂ ରଶ୍ମିରଞ୍ଜନ ବିଶ୍ୱାଳ। ଗୀତ ରଚନା ସରୋଜ କୁମାର ପଟ୍ଟନାୟକ, ଶାନ୍ତନୁ ପଣ୍ଡା ଏବଂ ସୌରମ ମିଶ୍ର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 9ଟା। ଆଜି ଗୁରୁବାର। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ସାପ୍ତାହିକ କାର୍ଯ୍ୟକ୍ରମ କଥାଟିଏ ଗୀତଟିଏ।

ଜୀବନ ଏକ କାହାଣୀ, ଆଉ ଭାବନା ହେଉଛି ତାର ଭାଷା। କେବେ ହସ, କେବେ ଲୁହ, କେବେ ମିଳନ, କେବେ ବିରହ। ମଣିଷ ଜୀବନର ଏହି ବିବିଧ ରଙ୍ଗକୁ ନେଇ ଆଜିର ଏହି ସକାଳର ଆଶାର ଭାବାନୁଭୂତିର କଥାଟିଏ ଗୀତଟିଏ। ଅଭିମାନର ପାଚେରୀ, ପ୍ରେମର ସାଗର, କୋହର ସାଥୀ, ହସର ନିଝୁମ ରାତି। ଆଜି ଆମେ ଖୋଲିବା ମନର ସେହି ପୃଷ୍ଠା ଯାହା କେବେ କୁହାଯାଇନି।

ପ୍ରଥମେ ସେହି ଅନୁଭୂତି ଯାହା ଜୀବନକୁ ସୁନ୍ଦର କରେ, ଯାହା ମନକୁ ବାନ୍ଧି ରଖେ। ମୁଁ ତୁମକୁ ଭଲ ପାଏ, ଏ କେବଳ ଶବ୍ଦ ନୁହେଁ, ଏକ ପବିତ୍ର ଅନୁଭବ। ମନ ମିଶିଥିବା ଦୁଇଟି ସାଥୀ ସାରା ଜୀବନ ବଞ୍ଚିବା ପାଇଁ ପ୍ରତିଜ୍ଞା କରନ୍ତି, କେବଳ ଏହି ପବିତ୍ର ଅନୁଭବ ପାଇଁ, ଏହି ପବିତ୍ର ଭାବନା ପାଇଁ। ଆସନ୍ତୁ ସ୍ୱାଗତ କରିବା ପ୍ରେମ ଓ ଶୃଙ୍ଗାରର ଏହି ସୁନ୍ଦର ଗୀତଟିର।

ଭଲ ପାଇବା ଏକ ଏମିତି ଅନୁଭୂତି ଯାହା ପଥରକୁ ବି ତରଳାଇ ଦିଏ। ଜୀବନର ସବୁଠାରୁ ମଧୁର ଆବେଗ ବା ଭାବନା ହେଉଛି ଭଲ ପାଇବା। ଏହା ଏପରି ଏକ ଆବେଗ ଯାହା କରିବାକୁ ପଡ଼େନି, କେବଳ ଅନୁଭବ କରିବାକୁ ପଡ଼େ। ତୁମେ ଗ୍ରୀଷ୍ମର ତାତିରେ ସେ ମନର ଶୀତଳତା, ହଁ ତୁମେ ଅପୂର୍ଣ୍ଣ ଜୀବନର ମନଲାଖି ପୂର୍ଣ୍ଣତା। ଏବେ ଆସନ୍ତୁ ସେହି ସ୍ମୃତିକୁ ମନେ ପକାଇବା ଯେଉଁଠି ଦୁଇଟି ହୃଦୟ ଏକାଠି କଥା ହୁଅନ୍ତି।

କିନ୍ତୁ ସବୁବେଳେ ପ୍ରେମ ପାଖରେ ଥାଏ ତାର ଛାୟା, ଜାଣିଛନ୍ତି କି, ଅଭିମାନ, ଯାହା କେବଳ ନିଜର ଲୋକଙ୍କ ଉପରେ କରାଯାଏ। ଯେତେବେଳେ ରାଗ ନୁହେଁ ବରଂ ନିରବତାରେ ଲୁହଜରି, ସେତେବେଳେ ଜନ୍ମ ନିଏ ଅରୁଣ ରସ।

ପ୍ରେମର ଅନ୍ୟ ପାଖଟି ହେଉଛି ବିରହ, ଯେତେବେଳେ ସମୟ ସାଙ୍ଗ ଦିଏନି ବା ଶବ୍ଦ ଅସମ୍ପୂର୍ଣ୍ଣ ରହିଯାଏ। ମୁଁ ଦୁଃଖିତ, କହିବା ଯେତିକି ସହଜ ତାକୁ ଅନୁଭବ କରିବା ସେତିକି କଷ୍ଟ। ବାଟ ଭୁଲିଗଲେ ସ୍ୱପ୍ନର ସହର, ନିଜେ ଛାଡ଼ି ଯାଆନ୍ତି ସାଥୀ ଆପଣାର, କିଛି ଲୁହ ଲୁଚି ରହେ ଓଠର ହସରେ, କିଛି କଥା ରହିଯାଏ ଅଧୁରା ଫସଲରେ।

ହେଲେ ଜୀବନ କ'ଣ କେବଳ ଦୁଃଖରେ ତିଆରି? ନା, ଲୋହ ପରେ ହସର ପାଳି ଆସେ, ଉଲ୍ଲାସ, ଯାହା ମନକୁ ଉଡ଼ାଇ ନିଏ ଆକାଶରେ। ଭାବନା କେବଳ କାନ୍ଦିବା ନୁହେଁ, ହସିବା ବି। ବିଦାୟ ବେଳେ ଯେଉଁ ଆଶା ଥାଏ ତାହା ପୁଣି ମିଳିବାର, ଆସନ୍ତୁ ସେହି ସକାରାତ୍ମକ ଆବେଗକୁ ପାଳନ କରିବା, ଖୁସି ବାଣ୍ଟିବା।

ଅୟୁଏଟି ଅଧୀନରେ ଅମ୍ବାଡ଼ିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ 6 ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର 7ଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ 3 ମାସର କ୍ଲାସରୁମ୍ ପାଠପଢ଼ା ଏବଂ 3 ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ। ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।

ସବୁ ଭାବନାର ଶେଷ ସ୍ଥାନ ହେଉଛି ଶାନ୍ତି, ଭକ୍ତି ଓ ବାତ୍ସଲ୍ୟ, ଯେଉଁଠି ମନ ନୀରବ ହୋଇଯାଏ ଆଉ ଈଶ୍ୱର ବା ପ୍ରକୃତି ସହ ମିଶିଯାଏ। ଆସନ୍ତୁ ଆଜିର ଏହି କାର୍ଯ୍ୟକ୍ରମକୁ ଶାନ୍ତିର ସ୍ୱରରେ ସମାପ୍ତ କରିବା। ଜୀବନ ବିଭିନ୍ନ ଅନୁଭୂତିର ସମାହାର, ଆସନ୍ତୁ ପ୍ରତିଟି ଭାବନାକୁ ଉପଭୋଗ କରିବା।

ସମୟ ହୋଇଛି ବିଦାୟର, କିନ୍ତୁ ଭାବନା ରହିବ ନିରନ୍ତର। ନମସ୍କାର ସହ ଆରମ୍ଭ କରିଥିଲୁ କାର୍ଯ୍ୟକ୍ରମରେ ଯୋଡ଼ି ହୋଇ। କାର୍ଯ୍ୟକ୍ରମଟି ଶୁଣିଥିବାରୁ ଧନ୍ୟବାଦ ସହ ଶ୍ରୋତାବନ୍ଧୁ ଶେଷ କରୁଛୁ। ମନେ ରଖିବେ, ଶବ୍ଦ ଫିଗା ପଡ଼ି ପରେ ଭାବନା କେବେ ମରେନି। ଆମ ଆଖିରେ ଆପଣ, ଆମ ଭାବନାରେ ଆପଣ, ଆମର ଏ ଅନୁଭୂତିରେ ସଦାସର୍ବଦା ଆପଣ। ଏଇଠି ଶେଷ କରୁଛୁ ଏ ସପ୍ତାହର କଥାଟିଏ ଗୀତଟିଏ କାର୍ଯ୍ୟକ୍ରମ। ଆଜିର କାର୍ଯ୍ୟକ୍ରମକୁ ଉପସ୍ଥାପନା କଲି ମୁଁ, ସଙ୍ଗୀତା ସାହୁ।

ମୁଲ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆୟୋଜିତ ଶୁଣୁନ୍ ଧଡ଼କନ୍ ସିନେମାର ଗୀତ ଗୀତମାନଙ୍କୁ ସଙ୍ଗୀତ ସଜେଇଛନ୍ ନଦୀମ ଶ୍ରବଣ ଗୀତ ରଚନା ସମୀର କାର୍ଯ୍ୟକ୍ରମର ପହିଲା ଗୀତ ଶୁଣୁନ୍ ଅଲକା ୟାଗ୍ନିକ ଆଉ ସାଥୀଙ୍କର କଣ୍ଠ ଦେଇ।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ କ୍ରମଥି ସିନେମା ଧଡ଼କଣ୍ଡ ଗୀତମାନେ ଶୁଣୁଥିଲେ କୁମାର ସାନୁ ଗାଇଥିବାର ଗୀତଟା ସିନେମା ଧଡ଼କଣ୍ଡ ଇହାଦେ ସିନେମାର ଆର୍ ଗୋଟେ ଗୀତ ଶୁଣୁ ଗାଇଛନ୍ ଉଦିତ ନାରାୟଣ ଆର୍ ଅଲକା ୟାଗ୍ନିକ।

ଶୁଣୁଥିଲେ ସୋନୁ ନିଗମ ଆର୍ ଅଲକା ୟାଗ୍ନିକ ଗାଇଥିବାର ଗୀତଟା ସିନେମା ଧଡ଼କନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ କରନ୍ତି ଆପଣମାନେ ଶୁଣୁଛନ୍ ଧଡ଼କନ୍ ସିନେମାର ଗୀତମାନେ ୟାଦେ ଶୁଣୁ ରୁସରତ ଫତେ ଅଲ୍ଲୀ ଖାନ୍ ଆର୍ ସାଥୀ ଗାଇଥିବାର।

0: ଅୟୁଏଟି ଅଧୀନରେ ଅମ୍ବାର୍ସିର ଅନୁଦାନରେ କାର୍ଯ୍ୟକାରୀ ହେଉଥିବା ସିବିସାଇ ବିକାଶ ପ୍ରକଳ୍ପରେ ଛଅ ମାସିଆ ସାର୍ଟିଫିକେଟ୍ ପାଠ୍ୟକ୍ରମ ସମର୍ଥ କାର୍ଯ୍ୟକାରୀ ହେଉଅଛି। ଖଣି ଖାଦାନପୂର୍ଣ୍ଣ ରାଜ୍ୟର ସାତଟି ଜିଲ୍ଲାର ଗ୍ରାମୀଣ ଯୁବକ ଯୁବତୀଙ୍କ ଦକ୍ଷତା ବୃଦ୍ଧି ପାଇଁ କୃଷି ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ ଏବଂ ମତ୍ସ୍ୟ ବିଜ୍ଞାନରେ ପିଲାମାନେ ତିନି ମାସର କ୍ଲାସରୁମ୍ ପାଠପଢ଼ା ଏବଂ ତିନି ମାସର ପ୍ରାକ୍ଟିକାଲ ପାଠ ପଢ଼ିବାର ସୁବିଧା ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି 25 ମେ, ତେଣୁ ଆଉ ଡେରି ନକରି ଶୀଘ୍ର ଆପଣଙ୍କ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
1: ଆପଣମାନେ ଶୁଣୁଛନ୍ କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲପାରେ ପଜା। ଇହାଦେ ଶୁଣୁନ୍ ମିଲାସିନୀ ମହାପାତ୍ର ଗାଇଥିବାର ଗୀତମାନେ। ପହିଲା ଶୁଣୁନି ଏ ଗୀତଟା ଗାଇଛନ୍ ଭୋଜରାଜ ପରୁଆ।

ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଢୋଲପାରେ ବଜା। ଶୁଣୁଥିଲେ ମିଳାସିନୀ ମହାପାତ୍ର ଗାଇଥିବାର ଗୀତଟା। ଗୀତିକାର ଥିଲେ ଭୋଜରାଜ ପରୁଆ।

0: ଛତୁ ଚାଷ ସରଳ ଏବଂ ଲାଭଦାୟକ। ପାଳ ଛତୁ 12-15 ଦିନ ଏବଂ ଢିଙ୍ଗିରି ଛତୁ 20-25 ଦିନ ମଧ୍ୟରେ ସ୍ୱଳ୍ପ ଖର୍ଚ୍ଚରେ ଅମଳ ହୁଏ। ଭୂମିହୀନ, ନାମମାତ୍ର ଏବଂ କ୍ଷୁଦ୍ର ଚାଷୀ ଘରବାଡ଼ିରେ 12,000 ଟଙ୍କା ବିନିଯୋଗ କରି 1200 ବର୍ଗ ଫୁଟରୁ ମାସିକ 15,000-18,000 ଟଙ୍କା ରୋଜଗାର କରିପାରିବେ। ତେବେ ଏ ଦିଗରେ ଅଧିକ ଜାଣିବା ପାଇଁ ଅମ୍ବାଡ଼ସି ଅନୁଦାନ ପ୍ରାପ୍ତରେ କାର୍ଯ୍ୟକାରୀ ହେଉଥିବା ସିବି ସାଇ ବିକାଶ ପ୍ରକଳ୍ପ ଅଧୀନରେ ଆବଶ୍ୟକ ତାଲିମ ନେବାକୁ ଇଚ୍ଛୁକ ଚାଷୀ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ।
1: कार्यक्रम शेष सुनन पुरातन लेखन तुलाराम कलेत गाय।

ଇନସେସ୍ କରୁଛୁ ଆମର ସମ୍ବଲପୁରୀ ଗୀତ କିନିକିରି କାର୍ଯ୍ୟକ୍ରମ ଢୋଲପାରେ ବଜା। ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଇଆଦେ ମୂଲ କରୁଛୁ ହିନ୍ଦୀ ସିନେମା ଗୀତ କିନିକିରି ଆମର ସବୁଦିନିଆ କାର୍ଯ୍ୟକ୍ରମ ଖୋଲା ଚର୍କା।

ଆପଣମାନେ ଶୁଣୁଛନ୍ ହିନ୍ଦୀ ସିନେମା ଗୀତ କିନିକିରି ଆମର ସବୁଦିନିଆ କାର୍ଯ୍ୟକ୍ରମ ଖୋଲା ଚର୍କା। ଏଥି ଶୁଣୁଥିଲେ ସିନେମା ଜୁସ୍ର ଗୀତଟା ଗାଇଥିଲେ ଉଦିତ ନାରା ନାରଲ କାୟାଗ୍ନିକ, ଗୀତଟାକେ ଲେଖିଥିଲେ ସମୀର ଆର୍ ସୁରେ ସଜେଇଥିଲେ ଅନୁ ମଲ୍ଲିକ। ଇହାଦେ ଆସୁନ୍ ଶୁନ୍ମା ଏ ଗୀତ ସିନେମା ଜାନା ସିନୁ ଗାଇଛନ୍ ସୋନୁ ନିଗମ ଆର୍ ଅଲକା ୟାଗ୍ନିକ, ଗୀତଟାକେ ଲେଖିଛନ୍ ପ୍ରବୀଣ ଭରଦ୍ୱାଜ ସୁରେ ସଜେଇଛନ୍।

solutions in Mattum Bindas.

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 317.5 ମିଟର ତଥା 945 କିଲୋ ହର୍ଜ ଯୋଗେ ଏଫ୍ଏମ୍ ମହାନଦୀ 101 MHz ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ। ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ କଥାଚିତ୍ର 1942 ଲଭ୍ ଷ୍ଟୋରିର ଏହି ଗୀତଟି କୁମାର ସାନୁଙ୍କ କଣ୍ଠରେ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଆର୍ ଟି ପରିମଳ।

ଏଇଥର ଶୁଣନ୍ତୁ କାକାଝାଟା କୋଇଲାର ଏହି ଗୀତଟି ଦ୍ୱିତୀୟ ପାଠିକା ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଆଇ କାଳିଆ ଗୀତ ରଚନା ଇଂରେଜ ସଙ୍ଗୀତ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାର୍ତ୍ତାଳ। ଏଥର ଶୁଣନ୍ତୁ କଥାଚିତ୍ର ମୋହରାର ଏହି ଗୀତଟି। ଦ୍ୱିତ କଣ୍ଠରେ ଗୀତଟିକୁ ଗାଇଛନ୍ତି ପଙ୍କଜ ଦାସ ଏବଂ ସାଧନା ସର୍ବମ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ବିଜୁ ସାହା।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଏଥିରେ ଶୁଣନ୍ତୁ ବର୍ତ୍ତମାନ କଥାଚିତ୍ର ଖିଲାଡ଼ିର ଏହି ଗୀତଟି। ଦ୍ୱୈତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ। ଗୀତ ରଚନା ଅନୱାର ସାଗର, ସଙ୍ଗୀତ ଯତୀନ ଲଲିତ।

ଏଥର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଜୁର୍ମ କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ସାଧନା ସରଗମ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ରାଜେଶ ରୋଶନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ଆପଣମାନେ ଶୁଣୁଛନ୍ତି କେତୋଟି ସମ୍ବଲପୁରୀ ଗୀତ। ଏଥର ଶୁଣନ୍ତୁ ପୁରାତନ ରଚନାରୁ ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ତୁଲାରାମ କଲେଥ।

ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ପୁରାତନ ରଚନାରୁ ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଉଷାରାଣୀ ବାରିକ।

ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର ଶିଳ୍ପୀମାନେ ଥିଲେ ରୀନା ଦାସ, ଜିତେନ୍ଦ୍ର ହରିପାଲ, ତୁଲାରାମ କଲେଦ ଏବଂ ଉଷାରାଣୀ ବାରିକ। ଗୀତଗୁଡ଼ିକୁ ରଚନା କରିଥିଲେ ରଜନୀ ଭୁଏ ଏବଂ ପୁରାତନ ରଚନାରୁ ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ଏହି ଅଗଣାକୁ ଆପଣମାନଙ୍କୁ ଆଜି ସ୍ୱାଗତ କରୁଛି ଆଜିର ଉପସ୍ଥାପିକା ବିଶ୍ୱଭାରତୀ। ଶ୍ରୋତା ଭଉଣୀ, ଆଜି ଗୃହଲକ୍ଷ୍ମୀର ଆଉ ଏକ ଫର୍ଦ୍ଦ ନେଇ ଆମେ ଆସିଛୁ, କାହିଁକି ନା ଆଜି ଗୁରୁବାର। ତେବେ ଆଜି ଜାଣିବା କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ବାବଦରେ କିଛି କଥା। ଓଡ଼ିଶାରେ ମହିଳା ଓ ଶିଶୁ ବିକାଶ ବିଭାଗ ବା ଡିପାର୍ଟମେଣ୍ଟ ଅଫ୍ ଓମେନ୍ ଆଣ୍ଡ ଚାଇଲ୍ଡ ଡେଭଲପମେଣ୍ଟ ମହିଳା ଏବଂ ଶିଶୁମାନଙ୍କ ସର୍ବାଙ୍ଗୀନ ଉନ୍ନତି ଓ ସୁରକ୍ଷା ପାଇଁ କାର୍ଯ୍ୟ କରିଥାଏ। ଏହା ଅଙ୍ଗନବାଡ଼ି ସେବା, ପୁଷ୍ଟି ସାଧନ, ମାତୃତ୍ୱ ସୁବିଧା ଏବଂ ଶିଶୁ ସୁରକ୍ଷା ଯୋଜନା ପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମଗୁଡ଼ିକୁ ପରିଚାଳନା କରେ।

ମହିଳା ଓ ଶିଶୁ ବିକାଶ ବିଭାଗର ମୁଖ୍ୟ କାର୍ଯ୍ୟଗୁଡ଼ିକ କଥା ଯଦି ଆମେ ବିଚାର କରିବା, ତେବେ ସେଗୁଡ଼ିକ ହେଉଛି ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ ଭାବେ ସ୍ୱାବଲମ୍ବୀ କରିବା, ମହିଳା ସଶକ୍ତିକରଣ କରିବା, ଶିଶୁମାନଙ୍କର ଅଧିକାର ଓ ସୁରକ୍ଷା ପାଇଁ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା ପ୍ରସ୍ତୁତ କରିବା ଏବଂ ଶିଶୁ ସୁରକ୍ଷା ପ୍ରତି ସଜାଗ ହେବା, ତା ସହିତ ପୁଷ୍ଟି ସାଧନ କରିବା, ଅଙ୍ଗନବାଡ଼ି ମାଧ୍ୟମରେ ଗର୍ଭବତୀ ମହିଳା ଏବଂ ଛୋଟ ପିଲାଙ୍କ ପାଇଁ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା ସୁଚାରୁ ରୂପେ ତୁଲିବାର ଦାୟିତ୍ୱ ଏମାନେ କରିଥାନ୍ତି। ତା ସହିତ SHG ବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ, ମିଶନ ଶକ୍ତି ଜରିଆରେ ମହିଳା ସଶକ୍ତିକରଣ କରିବା।

ଓଡ଼ିଶାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ମହିଳା ଓ ଶିଶୁ ବିକାଶ ବିଭାଗ ବୋଲି ଆମେ ଜାଣିଛେ। ଏହି ବିଭାଗ କିଶୋରୀ ମହିଳା ଏବଂ ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିଥାଏ। ମିଶନ ଶକ୍ତି, ମମତା ଯୋଜନା, ସମନ୍ୱିତ ଶିଶୁ ବିକାଶ ସେବା ଏବଂ ନିକଟରେ ଆରମ୍ଭ ହୋଇଥିବା ଆରୋହଣ କାର୍ଯ୍ୟକ୍ରମ ମଧ୍ୟ ଏଗୁଡ଼ିକର ଅନ୍ତର୍ଭୁକ୍ତ।

ତେବେ ଶ୍ରୋତା ଭଉଣୀ, ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଆମେ ଅବଗତ ହେବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଅବଗତ କରାଇବା, ଯାହା ସୁବିଧା ସୁଯୋଗ ଆମ ହାତ ପାହାନ୍ତାରେ ସରକାରୀ କାର୍ଯ୍ୟକ୍ରମ ଜରିଆରେ ଆସି ପହଞ୍ଚୁଛି ସେସବୁର ଭରପୁର ଲାଭ ଉଠାଇବା, ଏବଂ ଆମେ ନିଜେ ସଶକ୍ତ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଶକ୍ତ କରିବା, ସୁସ୍ଥ ସମୃଦ୍ଧ ରାଷ୍ଟ୍ର ଗଠନ ଦିଗରେ ଆମେ ସହାୟକ ହେବା।

ଶ୍ରୋତାପଣି, ଆପଣ ଜାଣନ୍ତି ପ୍ରତ୍ୟେକ କାମ ଆମେ ଯେତେବେଳେ କରୁ ସେତେବେଳେ ଈଶ୍ୱରଙ୍କର ପ୍ରତି ଆମର ଗଭୀର ଆସ୍ଥା ଆମେ ରଖିଥାଉ। ସେଇ ଆସ୍ଥା ଆମେ ନିଜ ଉପରେ ମଧ୍ୟ ରଖିବା କଥା। ଗଭୀର ଆତ୍ମବିଶ୍ୱାସର ସହିତ ଆମେ ଯଦି କାମ କରିବା ପାଇଁ ଆଗଭର ହେବା, କମର କଷିବା, ତେବେ ନିଶ୍ଚିତ ଭାବରେ ଆମେ ଦିନେ ନା ଦିନେ ସଫଳ ହେବା। ଏହି ସୁବିଚାର ସହିତ ଆସନ୍ତୁ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣିବା ଭଜନଟିଏ ନମିତା ଅଗ୍ରୱାଲଙ୍କ କଣ୍ଠରେ। ଭଜନଟିକୁ ରଚନା କରିଛନ୍ତି ବସନ୍ତରାଜ ସାମଲ।

0: ଏହି ସବୁକୁ ଥରେ ବିଚାର କରିବା। ଆସନ୍ତୁ ଏହି ପରିପ୍ରେକ୍ଷୀରେ ଶୁଣିବା ସୁନ୍ଦର ଆଲୋଚନାଟିଏ, ସାମ୍ପ୍ରତିକ ସମାଜରେ ହଜି ଯାଉଥିବା ସମ୍ପର୍କ ଏ ବିଷୟରେ ଆଲୋଚନା କରିଛନ୍ତି ଜ୍ୟୋତ୍ସ୍ନାରାଣୀ ଦଳବେହେରା।
1: ସାମ୍ପ୍ରତିକ ସମାଜରେ ହଜି ଯାଉଥିବା ସମ୍ପର୍କ। ମନୁଷ୍ୟ ଏକ ସାମାଜିକ ପ୍ରାଣୀ, ସମାଜରେ ସେ ବାସ କରେ। ସମାଜର ସୃଷ୍ଟି ତା ପାଇଁ ଅତି ପ୍ରାଚୀନ। ସୁପ୍ରାଚୀନ କାଳରୁ ଆଦିମାନବ କ୍ରମବିକାଶ ପଥର ପଥିକ ସାଜି ସଙ୍ଗବଦ୍ଧ ଜୀବନଯାପନ କରିଆସିଛି। ତେଣୁ ସେ ସମାଜକୁ ଆଦର କରେ, ସମ୍ମାନ ଦିଏ, କାରଣ ସମାଜ କୋଳରେ ହିଁ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାର ଲୀଳାଖେଳା। ସାମାଜିକ ପରିବେଶ ମନୁଷ୍ୟ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ। ସମାଜରେ ମିଳିମିଶି ଚଳିବା, ସୁଖ ଦୁଃଖ ବାଣ୍ଟିବା ଏବଂ ସ୍ନେହଶ୍ରଦ୍ଧାର ବନ୍ଧନରେ ବାନ୍ଧି ହୋଇ ରହିବା ହେଉଛି ମାନବ ସଭ୍ୟତାର ମୂଳଦୁଆ। ମାତ୍ର ସାମ୍ପ୍ରତିକ ସମାଜରେ ଏହାର ବ୍ୟତିକ୍ରମ ଦେଖାଦେଉଛି। ବର୍ତ୍ତମାନ ସମାଜରେ ସମ୍ପର୍କ ଶବ୍ଦର ମାଧୁର୍ଯ୍ୟ ନାହିଁ। ସମ୍ପର୍କ ମାନବ ଅସ୍ତିତ୍ୱର ମୌନ ମହାକାବ୍ୟ। ଧରାପୃଷ୍ଠର ଶ୍ରେଷ୍ଠ ଜୀବ ମଣିଷ ଜନ୍ମ ନେଇଥାଏ ଏକାକୀ, କିନ୍ତୁ ବଞ୍ଚିଥାଏ ସମ୍ପର୍କର ଆଶ୍ରୟରେ। କାରଣ ସମ୍ପର୍କହୀନ ଜୀବନ ମୂଳହୀନ ବୃକ୍ଷ ସଦୃଶ, ଆଲୋକବିହୀନ ପ୍ରଦୀପ ସଦୃଶ, ସ୍ୱରହୀନ ସଙ୍ଗୀତ ପରି କର୍କଶ। ସମ୍ପର୍କ କେବଳ ସାମାଜିକ ଗଠନର ଏକ ଅଂଶ ନୁହେଁ, ଏହା ମାନବିକତାର ମୂଳ ଆଧାର, ସଂସ୍କୃତିର ଆତ୍ମା, ଜୀବନର ସର୍ବାଧିକ ପବିତ୍ର ଅନୁଭୂତି। ହିନ୍ଦୁ ପୁରାଣ ଓ ଭାରତୀୟ ସଂସ୍କୃତିରେ ସମ୍ପର୍କ କେବଳ ଏକ ସାଧାରଣ ବନ୍ଧନ ନୁହେଁ, ବରଂ ଏହା ପବିତ୍ର ଆତ୍ମିକ ବନ୍ଧନ। ସମ୍ବନ୍ଧ ଯାହାର ମୂଳ ଆଧାର ହେଉଛି ବିଶ୍ୱାସ, ଶ୍ରଦ୍ଧା, ସ୍ନେହ, ଆଦର, ମମତା, ତ୍ୟାଗ, ଭରସା, ସମ୍ମାନ ଏବଂ ଧର୍ମ। ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ସମ୍ପର୍କକୁ ଧର୍ମ ଏବଂ କର୍ତ୍ତବ୍ୟ ସହିତ ଯୋଡ଼ାଯାଇଛି। ଆମର ପୁରାଣ ଶାସ୍ତ୍ରରେ ଅନେକ ପ୍ରକାର ସମ୍ପର୍କ ରହିଛି, ଯାହାକି ଗୁରୁ ଶିଷ୍ୟର ସମ୍ପର୍କ, ଭକ୍ତ ଭଗବାନଙ୍କ ସମ୍ପର୍କ, ବନ୍ଧୁତ୍ୱ ତଥା ପାରିବାରିକ ସମ୍ପର୍କ। ଏହି ସମ୍ପର୍କଗୁଡ଼ିକ ଆଜିର ପିଢ଼ି ପାଇଁ ପାରିବାରିକ ସ୍ନେହ, ନିଷ୍ଠା, ନିଃସ୍ୱାର୍ଥ ଭାବନା, କର୍ତ୍ତବ୍ୟ ଏବଂ ଧର୍ମ ପାଳନ ନିମିତ୍ତ ଗୋଟିଏ ଗୋଟିଏ ଉତ୍କୃଷ୍ଟ ଉଦାହରଣ। ଏହି ପରିପ୍ରେକ୍ଷୀରେ ବସୁଧୈବ କୁଟୁମ୍ବକମ୍ର ଆଦର୍ଶ ସମ୍ପର୍କର ମହତ୍ତ୍ୱକୁ ପରିପ୍ରକାଶ କରେ ଏବଂ ଏହି ଚିନ୍ତାଧାରା ସମସ୍ତ ମାନବ ଜାତି ମଧ୍ୟରେ ପ୍ରେମ, ଏକତା, ସହଯୋଗ ଓ ସମନ୍ୱୟର ବାର୍ତ୍ତା ବହନ କରେ। ମାନବୀୟ ସମ୍ପର୍କ ମଣିଷର ଚରିତ୍ର, ଭାବନା ଓ ସାମାଜିକ ଜୀବନକୁ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ମାତୃସ୍ନେହର କୋମଳତା, ପିତୃତ୍ୱର ନିରବ ତ୍ୟାଗ, ଭାଇ ଭଉଣୀଙ୍କ ନିଷ୍କଳୁଷ ଅନାବିଳ ମମତା, ବନ୍ଧୁତ୍ୱର ଅବିଚଳ ଅର୍ଥପୂର୍ଣ୍ଣ ହୋଇଥାଏ। ସମ୍ପର୍କ ମଣିଷର ଚରିତ୍ର, ଭାବନା ଓ ସାମାଜିକ ଜୀବନକୁ ଗଢ଼ି ତୋଳିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ସମ୍ପର୍କ ତିଷ୍ଠି ରହେ ନିଷ୍ଠା ଏବଂ ବିଶ୍ୱାସରେ ଏବଂ ଭାଙ୍ଗିଯାଏ କିଞ୍ଚିତ ଅବହେଳାରେ, ଯାହାକି ସାମ୍ପ୍ରତିକ ମଣିଷ ଉପରେ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରିଥାଏ। ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ଭଲ ମନ୍ଦ, ଗଢ଼ିବା ଭାଙ୍ଗିବା, ଭୁଲ ଠିକ୍ ସବୁ ବିଚାର, ବୁଦ୍ଧି, ବିବେକ ଉପରେ ନ୍ୟସ୍ତ ହୋଇ ରହିଥାଏ। କିନ୍ତୁ ପରିତାପର ବିଷୟ ଯେ ଯେଉଁ ସମ୍ପର୍କ ଦିନେ ମଣିଷର ମାନସିକ ଆଶ୍ରୟସ୍ଥଳ ଥିଲା, ସେହି ସମ୍ପର୍କ ଏକବିଂଶ ଶତାବ୍ଦୀରେ ଆଧୁନିକତାର ଅନ୍ଧ ଆକର୍ଷଣ, ଭୌତିକବାଦର ମୋହ, ସ୍ୱାର୍ଥପରତାର ଅବିରତ ବିସ୍ତାର ଓ ଯାନ୍ତ୍ରିକ ଜୀବନଧାରାର ଚାପରେ ଧୀରେ ଧୀରେ କ୍ଷୀଣ ହେବାରେ ଲାଗିଛି। ମଣିଷ ଆଜି ଅଗଣିତ ଲୋକଙ୍କ ସହିତ ସଂଯୁକ୍ତ, କିନ୍ତୁ ହୃଦୟରେ ନିଃସଙ୍ଗ, ସାମାଜିକ ଭାବରେ ସକ୍ରିୟ କିନ୍ତୁ ଭାବନାତ୍ମକ ଭାବରେ ବିଚ୍ଛିନ୍ନ। ଏହିପରି ପରିସ୍ଥିତିରେ ସାମ୍ପ୍ରତିକ ସମାଜରେ ହଜିଯାଉଥିବା ସମ୍ପର୍କ ଏକ ଗଭୀର ମାନବିକ ସଙ୍କଟର ରୂପ ଧାରଣ କରିଛି। ମାନବ ସଭ୍ୟତାର ଆରମ୍ଭରୁ ହିଁ ସମ୍ପର୍କ ମଣିଷକୁ ଏକତା, ସହଯୋଗ ଓ ସହାବସ୍ଥାନର ଶିକ୍ଷା ଦେଇଛି। ଭାରତୀୟ ଦର୍ଶନରେ ବସୁଧୈବ କୁଟୁମ୍ବକମ୍ ଶ୍ଳୋକ ସାଧାରଣ ନୁହେଁ, ବରଂ ଏହା ହେଉଛି ସମ୍ପର୍କର ବିଶ୍ୱଜନୀନତାର ଅଦ୍ଭୁତ ଘୋଷଣା। ଏକଦା ପରିବାର ଥିଲା ମୂଲ୍ୟବୋଧର ପାଠଶାଳା, ଯେଉଁଠାରେ ଭଲ ପାଇବା ଥିଲା, ତ୍ୟାଗ ଥିଲା, ସଂସ୍କାର ଓ ସମ୍ମାନ ଥିଲା ଜୀବନର ମୂଳମନ୍ତ୍ର। ପଡ଼ୋଶୀର ଦୁଃଖ ନିଜ ଦୁଃଖ ପରି ଲାଗୁଥିଲା। ବୃଦ୍ଧଙ୍କ ଅନୁଭବ ସମାଜର ସମ୍ପଦ ବୋଲି ବିବେଚିତ ହେଉଥିଲା। ପରିବାରର ସମ୍ପର୍କ ଥିଲା ଆତ୍ମାର ଏକ ଅବିନାଶୀ ସଂଯୋଗ, କିନ୍ତୁ ସମୟର

ପରିବର୍ତ୍ତନ ସହିତ ଏହି ପବିତ୍ର ମୂଲ୍ୟବୋଧ ଧୀରେ ଧୀରେ ଅସ୍ତମିତ ହେବାରେ ଲାଗିଛି। ମାନବ ଜାତି ଆଜି ପ୍ରଯୁକ୍ତି ବିଦ୍ୟାରେ ଯେତିକି ଆଗକୁ ବଢ଼ୁଛି, ସେହି ମାତ୍ରାରେ ସମ୍ପର୍କ ଦିନକୁ ଦିନ ତାର ଗଭୀରତା ଓ ଭାବନାତ୍ମକ ମୂଲ୍ୟ ହରାଇବାରେ ଲାଗିଛି। ହୃଦୟରୁ ହୃଦୟର ଦୂରତା ବୃଦ୍ଧି ପାଇଚାଲିଛି, କାରଣ ସମ୍ପର୍କ ତିଷ୍ଠି ରହେ ନିଷ୍ଠା ଏବଂ ବିଶ୍ୱାସରେ, ମାତ୍ର ଭାଙ୍ଗିଯାଏ କିଞ୍ଚିତ୍ ମାତ୍ର ଅବହେଳାରେ। ପୂର୍ବ ସମ୍ପର୍କ ମଧୁର ଥିଲା, ବିଶ୍ୱାସ, ସ୍ନେହ, ଶ୍ରଦ୍ଧା, ଆଦର, ମମତା, ଭଲ ପାଇବା ଏବେ ସେସବୁର ଜାଗା ଅକ୍ତିଆର କରି ନେଇଛି ସ୍ୱାର୍ଥ, ଅହଙ୍କାର, ଧନଲୋଭ ଓ ଅସ୍ଥାୟୀ ଭାବନା। ରାତିକ ଭିତରେ ହାତିଏ ପାଇବାର ବୃଥା ପରିକଳ୍ପନା ମଣିଷ ପ୍ରକୃତ ମାନବୀୟ ସମ୍ପର୍କଠାରୁ ଅଧିକ ଭରସା ଭର୍ଚୁଆଲ ଜଗତ ଉପରେ କରୁଛି। ଫଳସ୍ୱରୂପ ଏକାକୀପଣ, ମନମାଳିନ୍ୟ ଏବଂ ମାନସିକ ଚାପ ବଢ଼ି ବଢ଼ି ଚାଲିଛି। ସମ୍ପର୍କ ହଜିଯାଉଥିବାର ଆଉ ଏକ କାରଣ ହେଉଛି ଧୈର୍ଯ୍ୟ ଏବଂ ସଂଯୋଗର ଅଭାବ। ପୂର୍ବରୁ ଥିବା ଯୌଥ ପରିବାର ଆଜି ଭାଙ୍ଗିଯାଇଛି, ତିଆରି ହୋଇଛି ଏକକ ପରିବାର, ଯାହାଦ୍ୱାରା ଆବେଗିକ ସମ୍ପର୍କ ହ୍ରାସ ପାଇଛି। ଆଧୁନିକ ଜୀବନଶୈଳୀ ମଣିଷ ଜୀବନରେ ଭରିଦେଇଛି ଚାପ ଏବଂ ପ୍ରତିଯୋଗିତା। ଲକ୍ଷ୍ୟରୁ ଅଧିକ ରୋଜଗାର, ପଦୋନ୍ନତି, ସଫଳତା ଆମେ ଭୁଲି ଯାଇଛନ୍ତି। ବାସ୍ତବିକ ସୁଖ ବସ୍ତୁବାଦୀ ଜୀବନରେ ନୁହେଁ, ବରଂ ଆବେଗିକ ସମ୍ପର୍କରେ ଲୁଚି ରହିଥାଏ, କାରଣ ଆବେଗିକ ସମ୍ପର୍କ ଏକ ସୁସ୍ଥ ଓ ଭାବପୂର୍ଣ୍ଣ ଜୀବନର ମୂଳାଧାର। ଏହି ସମ୍ପର୍କ କେବଳ ବ୍ୟକ୍ତିଗତ ଉନ୍ନତି ନୁହେଁ, ବରଂ ସମାଜର ଶାନ୍ତି ଏବଂ ଉନ୍ନତିରେ ମଧ୍ୟ ସହାୟକ ହୋଇଥାଏ। ଆହୁରି ମଧ୍ୟ ଡିଜିଟାଲ ଯୁଗର ପ୍ରଯୁକ୍ତିବିଦ୍ୟା ମଣିଷକୁ ବିଶ୍ୱ ସହିତ ଯୋଡ଼ି ଦେଇଥିଲେ ମଧ୍ୟ ନିଜ ସମ୍ପର୍କୀୟଙ୍କଠାରୁ ଦୂରେଇ ଦେଇଛି। ବର୍ତ୍ତମାନ ହଜାର ହଜାର ହ୍ୱାଟ୍ସଆପ୍, ଫେସବୁକ୍, ଇନଷ୍ଟାଗ୍ରାମ ବନ୍ଧୁ ଥାଇ ମଧ୍ୟ ମନ ଖୋଲି କଥା ହେବା ପାଇଁ ଜଣେ ନିକଟତମ ଲୋକର ଅଭାବ ଦେଖାଦେଉଛି। ସମୟ ଅସମୟରେ ଯାନ୍ତ୍ରିକ ଚିହ୍ନଟିଏ ଦେଇଦେଲେ କିମ୍ବା ମୋବାଇଲରେ ଦୁଇଧାଡ଼ି ଲେଖି ପଠାଇଦେଲେ ସମ୍ପର୍କମାନ ସରିଯାଉଛି। ରାଜଦ୍ୱାରରେ, ଶ୍ମଶାନରେ ଯିଏ ଠିଆ ହୁଏ ସେ ହିଁ ପ୍ରକୃତ ବନ୍ଧୁ ଆଜି କେବଳ ପୁସ୍ତକ ପୃଷ୍ଠାରେ ଶୋଭା ପାଉଛି। ଆଧୁନିକ ମଣିଷ ପାଖରେ ସବୁ ଅଛି, କିନ୍ତୁ କାହା ପାଇଁ ଟିକେ ସମୟ ନାହିଁ। ଯୌଥ ପରିବାରରେ ବିଲୟ ପୂର୍ବରୁ ଓଡ଼ିଶାର ଗାଁ ଗହଳିରେ ଯୌଥ ପରିବାରର ଏକ ସୁନ୍ଦର ପରମ୍ପରା ରହିଥିଲା। ଅଜା, ଆଈ, କକା, କାକି, ବଡ଼ବାପା, ବଡ଼ମା ସମସ୍ତେ ମିଶି ଗୋଟିଏ ଛାତ ତଳେ ପରସ୍ପରର ସୁଖ ଦୁଃଖ ବାଣ୍ଟି ହସଖୁସିରେ ରହୁଥିଲେ। ଯେଉଁଠି ତିଷ୍ଠି ରହିଥିଲା ସ୍ନେହ, ମମତା, ତ୍ୟାଗ, ସହନଶୀଳତା, ସହାନୁଭୂତି, ସାହାଯ୍ୟ, ସହଯୋଗ, ପୁଣି ମତ ମତାନ୍ତର ସହିତ ଉଚିତ ସମାଧାନ। ମଧୁର ସମ୍ପର୍କ ଭିତରେ ମଧୁର ତାଗିଦ ଆକଟଣ ସନ୍ତାନକୁ ବିପଦଗାମୀ ହେବାକୁ ଦେଉନଥିଲା। ବୁଢ଼ୀ ମାଆର ଶିକ୍ଷଣୀୟ ଗଳ୍ପ, ବୁଢ଼ା ବାପାର ଅତୀତର ଗୌରବମୟ କାହାଣୀ, ମାଆର ଉପର ରାଗ ଭିତର ସରାଗ, ବାପାଙ୍କ ନାଲି ଆଖିର ତାଗିଦ ଭିତରେ ଲୁଚି ରହୁଥିଲା ସମ୍ପର୍କର ମଜବୁତ ବନ୍ଧନଟିଏ, ଯେଉଁ ବନ୍ଧନକୁ ଛିଡ଼େଇବା ସହଜ ନଥିଲା। ମାତ୍ର ସାମ୍ପ୍ରତିକ ସମାଜର ଶିକ୍ଷା, ଚାକିରି ଏବଂ ସ୍ୱାଧୀନତା ନାମରେ ଯୌଥ ପରିବାର ପ୍ରାୟତଃ ଭାଙ୍ଗି ସାରିଛି। ଏବେ ପରିବାର କହିଲେ କେବଳ ସ୍ୱାମୀ, ସ୍ତ୍ରୀ ଏବଂ ପିଲା। ଏହାଦ୍ୱାରା ପିଲାମାନେ ବଡ଼ମାନଙ୍କ ନୈତିକ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଆନ୍ତରିକତା ବଦଳରେ ଯାନ୍ତ୍ରିକତା ଅଧିକ ଆଦର ପାଉଛି। ଘର ଭିତରେ ରହି ମଧ୍ୟ ଭାବ ବିନିମୟ ବଦଳରେ ସମସ୍ତେ ନିଜ ନିଜର ମୋବାଇଲ ଫୋନକୁ ନେଇ ବ୍ୟସ୍ତ ରହୁଛନ୍ତି। ପିଲାଦିନର ନିଷ୍ପାପ, ନିଃସ୍ୱାର୍ଥ, ନିଃସର୍ତ୍ତ ବନ୍ଧୁତା ଆଉ ଦେଖାଯାଉ ନାହିଁ। ସହରୀକରଣ ଯୋଗୁଁ ପାଖ ଘରେ କିଏ ରହୁଛି, ସିଏ ଅସୁବିଧାରେ ଅଛି କି ତାହା ଜାଣିବାକୁ ମଧ୍ୟ ଆଜି କାହା ପାଖରେ ଭାବ ନାହିଁ କି ସମୟ ମଧ୍ୟ ନାହିଁ। ହିନ୍ଦୁ ଧର୍ମ ଶାସ୍ତ୍ରରେ ଉଲ୍ଲେଖ ରହିଛି ଅତିଥି ଦେବତା ତୁଲ୍ୟ, ଅତିଥି ସତ୍କାର, ଅତିଥି ଦେବ ଭବମ ପରମ୍ପରା ଏବେ କେବଳ ଔପଚାରିକତାରେ ସୀମିତ। ବର୍ତ୍ତମାନ ଆମେ ଅତିଥିକୁ ବୋଝ ବୋଲି ଭାବୁଛନ୍ତି। ମୋଟାମୋଟି ଭାବରେ କହିବାକୁ ଗଲେ ମଣିଷ ପାଖରେ ସୁବିଧା ସୁଯୋଗ ବଢ଼ିଛି ସତ, କିନ୍ତୁ ହୃଦୟର ସେହି ପୁରୁଣା ସମ୍ପର୍କ ଓ ଅବିଶ୍ୱାସର ସୂତାକ୍ଷ ଧୀରେ ଧୀରେ ଛିଣ୍ଡି ଯାଉଛି। ଟେକ୍ନୋଲୋଜି ଓ ଭର୍ଚୁଆଲ ଦୁନିଆର ପ୍ରଭାବ ସାମ୍ପ୍ରତିକ ସମାଜରେ ମୋବାଇଲ ଫୋନ୍ ଏବଂ ସୋସିଆଲ ମିଡିଆ ଆମ ଜୀବନକୁ ସହଜ ସରଳ କରିଥିଲେ ମଧ୍ୟ ସମ୍ପର୍କରେ ଏକ ବଡ଼ ପ୍ରାଚୀର ଠିଆ କରିଦେଇଛି। ପରସ୍ପର ସମ୍ମୁଖରେ ବସି ମନର ଭାବ କହିବା, ଶୁଣିବା ଅପେକ୍ଷା ଇମୋଜି ମାଧ୍ୟମରେ ଭାବ ଆଦାନ ପ୍ରଦାନ କରିବା ଅଭ୍ୟାସରେ ପରିଣତ ହୋଇଗଲାଣି। ସମ୍ପର୍କ, ବନ୍ଧୁତା, ଆତ୍ମୀୟତା ସବୁଠି ଲାଭ କ୍ଷତିର ହିସାବ ଚାଲିଛି। ସମ୍ପର୍କ ସଦ୍ଭାବ ମିଳନ ପାଇଁ ଓଡ଼ିଶାରେ ପାଳନ ହେଉଥିବା ବାର ମାସରେ ତେର ପର୍ବକୁ ସାମ୍ପ୍ରତିକ ସମାଜ

0: ନିକ୍ ଗେଟ୍ ଟୁଗେଦର ଆନିଭର୍ସରୀରେ ରୂପାନ୍ତରିତ କରିଛି। ପାଖକୁ ଆସି ସମ୍ମାନ ଶୁଭେଚ୍ଛା କି ଶୋକାନୁଭୂତି ପରିପ୍ରକାଶ କରିବା ବଦଳରେ ଫୋନ୍ ମାଧ୍ୟମରେ କାର୍ଡ଼ଟିଏ ପଠାଇ ଦେଇ ନିଜ ଦାୟିତ୍ୱ ତଥା କର୍ତ୍ତବ୍ୟକୁ ପାସରି ଦେଇଛି। ଯାନ୍ତ୍ରିକ ଦୁନିଆ, ଯାନ୍ତ୍ରିକ ଜୀବନ, ଯାନ୍ତ୍ରିକ ଚଳନୀ ମଧୁର ସମ୍ପର୍କକୁ ବିଲୁପ୍ତ କରିଦେଉଛି। ସମ୍ପର୍କ ଆଜି ପ୍ରାୟତଃ ଆବଶ୍ୟକତା ଓ ସୁବିଧାର ମାନଦଣ୍ଡରେ ମପାଯାଉଛି। ସମ୍ପର୍କର ଗଭୀରତା ଆଜି ଧନ, ପ୍ରତିଷ୍ଠା, ପ୍ରତିପତ୍ତି ଓ ଭୋଗବିଳାସ ଦ୍ୱାରା ନିର୍ଦ୍ଧାରିତ ହୋଇସାରିଛି। ପରିବର୍ତ୍ତନ ସଂସାରର ନିୟମ, କିନ୍ତୁ ମାନବୀୟ ସମ୍ପର୍କର ମୂଲ୍ୟବୋଧକୁ ହରାଇ କୌଣସି ସମାଜ ପ୍ରକୃତରେ ସୁଖୀ ହୋଇପାରିବ ନାହିଁ। ଯନ୍ତ୍ର ପଛରେ ଦୌଡ଼ି ଆମେ ଜଣେ ଜଣେ ଯନ୍ତ୍ର ପାଲଟି ଯାଉଛୁ। ଯଦି ଆମେ ଆମ ସଂସ୍କୃତି ଓ ସମ୍ପର୍କକୁ ବଞ୍ଚାଇବାକୁ ଚାହିଁବା, ତାହେଲେ ଯନ୍ତ୍ରଠାରୁ ଦୂରେଇ ଯାଇ ମଣିଷକୁ ସମୟ ଦେବାକୁ ପଡ଼ିବ। ମନେ ରଖିବାକୁ ହେବ ଯେ ସମ୍ପର୍କ ହେଉଛି ଜୀବନର ପ୍ରକୃତ ପୁଞ୍ଜି, ଯାହା ବିନା ମଣିଷ ଜୀବନ ଶୂନ୍ୟ ହୋଇଯାଏ। ସମୟ ଥାଉ ଥାଉ ଆମକୁ ବୁଝିବାକୁ ହେବ ଯେ ଜୀବନର ଶେଷ ସମୟରେ ଟଙ୍କା କିମ୍ବା ମୋବାଇଲ ନୁହେଁ, ବରଂ ଆମେ ଗଢ଼ିଥିବା ସମ୍ପର୍କ ହିଁ ଆମ ପାଖରେ ଠିଆ ହେବ। ତେଣୁ ପରିବାରକୁ ସମୟ ଦେବା, ବନ୍ଧୁମାନଙ୍କ ସହ ମିଳିମିଶି ଦୁଃଖ ସୁଖରେ ଭାଗି ହେବା, ପଡ଼ୋଶୀଙ୍କ ସହିତ ସୁସମ୍ପର୍କ ରଖିବା, ବୃଦ୍ଧ ପିତାମାତାଙ୍କ ମନର କଥାକୁ ବୁଝିବା ନିହାତି ଉଚିତ ମନେ ହୁଏ। ସ୍ୱାର୍ଥର ସଂକୀର୍ଣ୍ଣତାକୁ ପରିତ୍ୟାଗ କରି ଭଲ ପାଇବା, ସହାନୁଭୂତି, ତ୍ୟାଗ ଓ ପରସ୍ପର ସମ୍ମାନର ଭିତ୍ତିରେ ଯଦି ଆମେ ପୁନଃ ସମ୍ପର୍କକୁ ଫେରାଇ ଆଣିବା, ତାହେଲେ ସମାଜରେ ସ୍ନେହର ସୁବର୍ଣ୍ଣ ଅଧ୍ୟାୟ ପ୍ରତିଷ୍ଠା ହୋଇପାରିବ। ଧନ ଶଯ୍ୟା କିଣିପାରେ ସତ, କିନ୍ତୁ ନିଦ୍ରା ନୁହେଁ। ଟଙ୍କା ଔଷଧ କିଣିପାରେ ସତ, ମାତ୍ର ମାତୃସ୍ନେହର ସ୍ପର୍ଶ ନୁହେଁ। ଧନ ତିଆରି କରିପାରେ ଘର, କିନ୍ତୁ ଆତ୍ମୀୟତା ନୁହେଁ। ସୁସମ୍ପର୍କ ହିଁ ଘରକୁ ସ୍ୱର୍ଗରେ ପରିଣତ କରିପାରେ। ତେଣୁ ଭାଗବତରେ ଉଲ୍ଲେଖ ଅଛି, ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ଯହିଁ ଥାଏ ନିରନ୍ତର। ସମ୍ପର୍କ ଈଶ୍ୱର ଦତ୍ତ, କିନ୍ତୁ ତାକୁ ଧରି ରଖିବା ମଣିଷର କର୍ତ୍ତବ୍ୟ। ଏଣୁ ବର୍ତ୍ତମାନ ସମୟରୁ ହିଁ ଆମେ ନିଜେ ସଚେତନ ହେବା ସଙ୍ଗେ ସଙ୍ଗେ ଅନ୍ୟକୁ ସଚେତନ କରିବା ପାଇଁ ଚେଷ୍ଟା କରିବା, ତାହେଲେ ହୁଏତ ଆମର ହଜିଲା ଅତୀତ ପୁଣି ଆମ ପାଖକୁ ଫେରିଆସିବ।
1: ଶୁଣିଲେ ତ ଶ୍ରୋତା ପୁଣି ସାମ୍ପ୍ରତିକ ସମାଜରେ ହଜି ଯାଉଥିବା ସମ୍ପର୍କ ଆଲୋଚନା କଲେ ଜ୍ୟୋତ୍ସ୍ନାରାଣୀ ଦଳବେହେରା। ପ୍ରକୃତରେ ଆମେ ମଣିଷ ସମାଜ ଅତ୍ୟାଧୁନିକତାର ନାଁରେ ଯନ୍ତ୍ରପାତ ଜୀବନ ବିତାଉଛେ ଆଉ ହଜେଇ ଦେଉଛେ ଆମ ଚାରିପାଖରେ ଥିବା ସୁନ୍ଦର ଆଉ ମଧୁର ସମ୍ପର୍କ ସବୁକୁ। ତେବେ ବେଳ ଥାଉଥାଉ ବନ୍ଧ ବାନ୍ଧଲ ସଜନୀ ନିଜେ ବୁଝିଯିବା ଆଉ ଅନ୍ୟମାନଙ୍କୁ ମଧ୍ୟ ବୁଝେଇବାର ଚେଷ୍ଟାରେ ଲାଗିବା। ପିଲାଙ୍କୁ ଏହି ବିଷୟରେ ଅବଗତ କରାଇବା, ଖାଲି ଅବଗତ କରାଇବା ନୁହେଁ, ସେମାନଙ୍କୁ ସ୍ନେହ ଆଦର ଦେଇ ମମତାର ଶିକୁଳିରେ ଏମିତି ବାନ୍ଧିବା ଯେ ସେମାନେ ସମ୍ପର୍କକୁ ନିହାତି ବୁଝିବା ପାଇଁ ଚେଷ୍ଟା କରିବେ। ଏଥର ଆମେ କାର୍ଯ୍ୟକ୍ରମର ଶେଷ ପାହାଚରେ ଶୁଣିବା ସୁନ୍ଦର ଆଧୁନିକ ଗୀତଟିଏ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ନିବେଦିତା, ଗୀତ ରଚନା ଅରୁଣ ମନ୍ତ୍ରୀ।

0: ଶେଷ ହେଲା ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ପୁଣି ଅପରାହ୍ନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ରିଲେ କରିବ ଆକାଶବାଣୀ କଟକରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସରିତା ସାହୁ। ଭାରତର ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଜାରି ରହିଛି ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। କୂଟନୀତି ମାଧ୍ୟମରେ ସାମ୍ପ୍ରତିକ ବୈଶ୍ୱିକ ସଙ୍କଟଜନକ ପରିସ୍ଥିତିର ସମାଧାନ ଉପରେ ଗୁରୁତ୍ୱ ଦେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଆସନ୍ତାକାଲିଠାରୁ ହେବ ଆରମ୍ଭ। କଂଗ୍ରେସ ବିଧାୟକ ଭିଡି ସତୀଶନ୍ ହେବେ କେରଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ପଞ୍ଜାବ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମ୍ୟାଚ୍। ବ୍ରିକ୍ସ ବୈଦେଶିକ ବ୍ୟାପାର ମନ୍ତ୍ରୀମାନଙ୍କର ବୈଠକ ଆଜି ନୂଆଦିଲ୍ଲୀରେ ଜାରି ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏହି ଦୁଇଦିନିଆ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଭାରତର ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ବିଷୟ ରହିଛି ନବସୃଜନ, ସହଯୋଗ ଏବଂ ନିରନ୍ତରତା ସ୍ଥାପନ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀ ଏବଂ ବିଭିନ୍ନ ଭାଗିଦାରୀ ଦେଶର ପ୍ରତିନିଧିମଣ୍ଡଳୀର ମୁଖ୍ୟମାନେ ଏହି ବୈଠକରେ ଅଂଶଗ୍ରହଣ କରୁଛନ୍ତି। ଏହି ଅବସରରେ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଶାନ୍ତି ଓ ସୁରକ୍ଷା ହେଉଛି ବୈଶ୍ୱିକ ବ୍ୟବସ୍ଥାର କେନ୍ଦ୍ରସ୍ଥଳୀ। ସେ କହିଛନ୍ତି ବର୍ତ୍ତମାନ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିକୁ କୂଟନୀତି ମାଧ୍ୟମରେ ସମାଧାନ କରାଯାଇପାରିବ। ଏଭଳି ଜଟିଳ ଏବଂ ଅନିଶ୍ଚିତତା ମଧ୍ୟରେ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ଏଥିସହିତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଆମକୁ ସଂଗଠିତ ହେବାକୁ ପଡ଼ିବ। ଡକ୍ଟର ଜୟଶଙ୍କର କହିଛନ୍ତି ଏଠାରେ ଯୋଗଦେଇଥିବା ବିଭିନ୍ନ ରାଷ୍ଟ୍ରର ଉପସ୍ଥିତି ଏବଂ ସହଯୋଗର ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ କରାଯାଇପାରିବ ଏବଂ ପରସ୍କର ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରାଯାଇପାରିବ। ଏହି ବୈଠକ ଅବସରରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନେ ଆପୋଷ ସ୍ୱାର୍ଥଜନିତ ବିଭିନ୍ନ ବୈଶ୍ୱିକ ଏବଂ ଆଞ୍ଚଳିକ ସମସ୍ୟା ଉପରେ ମତ ବିନିମୟ କରିବେ। ବ୍ରାଜିଲ୍ର ବୈଦେଶିକ ମନ୍ତ୍ରୀ ମାଉରୋ ଭିଏରା, ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ୍, ଇରାନ୍ର ବୈଦେଶିକ ମନ୍ତ୍ରୀ ସୟେଦ୍ ଆବାସ ଅର୍ଗାଚି, ଇଣ୍ଡୋନେସିଆ ବୈଦେଶିକ ମନ୍ତ୍ରୀ ସୁଗିଓନା, ମାଲେସିଆର ଦାତୋ ସେରି ଉତାମା, ମହମ୍ମଦ ବିନ୍ ହାଜି ହସନ୍ ପ୍ରମୁଖ ଯୋଗଦେଇଛନ୍ତି। ଇଜିପ୍ଟର ବୈଦେଶିକ ମନ୍ତ୍ରୀ ବଦର ଅବଦେଲାଟି ଏହି ସମ୍ମିଳନୀରେ ଯୋଗଦେବା ପାଇଁ

0: ଅବସରରେ ଗତବର୍ଷ ସେପ୍ଟେମ୍ବର 26 ତାରିଖ ଦିନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବୈଦେଶିକ ମନ୍ତ୍ରୀମାନଙ୍କର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥିବା ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତିଙ୍କୁ ଧ୍ୱଜା ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ ବୋଲି ଶ୍ରୀ ଶାହା କହିଛନ୍ତି। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सब के लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा साहस शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500 ଅଧିକ କର୍ମଚାରୀ, 10,000 ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000 ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ଦୁଇ ବର୍ଷ ମଧ୍ୟରେ 10,500 ଅଧିକ ନାବିକଙ୍କୁ ଏନ୍ଡିଆର୍ଏଫ୍ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିଭିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତାଙ୍କର ପଞ୍ଚଦେଶୀୟ ଗସ୍ତରେ ଯିବେ। ପ୍ରଥମ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇକୁ ଗସ୍ତ କରିବେ। ସେଠାରେ ଆସନ୍ତାକାଲି ଶ୍ରୀ ମୋଦି ୟୁଏଇ ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଭାରତ ଓ ୟୁଏଇ ମଧ୍ୟରେ ଶକ୍ତି କ୍ଷେତ୍ରରେ ସହଯୋଗ ସମେତ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ଏବଂ ଆପୋଷ ସ୍ୱାର୍ଥଜଡ଼ିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ସମସ୍ୟା ସମ୍ପର୍କରେ ଉଭୟ ନେତା ମତ ବିନିମୟ କରିବେ। ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଆଗେଇ ନେବା ଦିଗରେ ଉଭୟ ନେତା ଆଲୋଚନା କରିବାର ସମ୍ଭାବନା ରହିଛି। ଶ୍ରୀ ମୋଦିଙ୍କର ଏହି ଗସ୍ତ ଦୁଇ ରାଷ୍ଟ୍ର ମଧ୍ୟରେ ଉଚ୍ଚସ୍ତରୀୟ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବ। ଗତ ଜାନୁଆରୀ ମାସରେ ୟୁଏଇ ରାଷ୍ଟ୍ରପତିଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ଉଭୟ ନେତା ବୈଷୟିକ ଜ୍ଞାନକୌଶଳ, କୃତ୍ରିମ ବୁଦ୍ଧିମତା, ଅର୍ଥନୀତି ଏବଂ ଖାଦ୍ୟ ସୁରକ୍ଷା ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ବୈଠକରେ ମିଳିତ ହୋଇଥିଲେ। ଗତ ଦଶନ୍ଧି ମଧ୍ୟରେ ଶେଖ୍ ମହମ୍ମଦ 5 ଥର ଭାରତ ଗସ୍ତ କରିଥିବାବେଳେ ଗତ ଜାନୁଆରୀରେ ତାଙ୍କର ଗସ୍ତ ୟୁଏଇ ରାଷ୍ଟ୍ରପତି ଭାବରେ ତୃତୀୟ ଥିଲା। ଦ୍ୱିପାକ୍ଷିକ ସହଭାଗିତାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ଆରମ୍ଭରେ ଏଡିଏନ୍ଓସି ଗ୍ୟାସ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ ମଧ୍ୟରେ ପ୍ରାୟ 3 ବିଲିୟନ୍ ଆମେରିକୀୟ ମୂଲ୍ୟର ଏକ 10 ବର୍ଷିଆ ତରଳୀକୃତ ପ୍ରାକୃତିକ ଗ୍ୟାସ୍ ଯୋଗାଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। 2032 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ $200 ବିଲିୟନ୍ ବୃଦ୍ଧି କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଭାରତରେ ଏକ ସୁପର କମ୍ପ୍ୟୁଟିଂ କ୍ଲଷ୍ଟର ସ୍ଥାପନ କରିବାରେ ସହଯୋଗ ପ୍ରଦାନ ନେଇ ୟୁଏଇ ସହମତ ହୋଇଥିବା ଜଣାପଡ଼ିଛି। ୟୁଏଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଦୀପକ ମିତ୍ତଲ କହିଛନ୍ତି, ୟୁଏଇ ହେଉଛି ଭାରତର ଦ୍ୱିତୀୟ ସର୍ବବୃହତ ରପ୍ତାନୀକାରୀ ରାଷ୍ଟ୍ର। ଏ କ୍ଷେତ୍ରରେ ଆର୍ଥିକ କାରବାର $37 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି ବୋଲି ଶ୍ରୀ ମିତ୍ତଲ କହିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ 4 ନିୟୁତରୁ ଅଧିକ ଭାରତୀୟ ବସବାସ କରୁଥିବାରୁ ଦ୍ୱିପାକ୍ଷିକ ସମ୍ପର୍କ ଅଧିକ ସୁଦୃଢ଼ ହୋଇଥିବା ଶ୍ରୀ ମିତ୍ତଲ କହିଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସେହିଦିନ ନେଦରଲ୍ୟାଣ୍ଡସରେ ଗସ୍ତ କରିବେ। ସେଠାରେ ରାଜା ୱିଲେମ୍ ଆଲେକ୍ଜାଣ୍ଡର ଏବଂ ରାଣୀ ମାକ୍ସିମାଙ୍କୁ ଭେଟିବା ସହ ପ୍ରଧାନମନ୍ତ୍ରୀ ରବ୍ ଜେଟେନ୍ଙ୍କ ସହିତ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ପର୍ଯ୍ୟାୟରେ ଶ୍ରୀ ମୋଦି ରବିବାର ଦିନ ସ୍ୱିଡେନ୍ର ଗୋଥେନବର୍ଗ ଗସ୍ତ କରିବେ। ତାଙ୍କର ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ଙ୍କ ସହ ଆଲୋଚନା କରି ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗଗୁଡ଼ିକରେ ସେ ସମୀକ୍ଷା କରିବେ। ଚତୁର୍ଥ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସୋମବାର ଦିନ ତୃତୀୟ ଭାରତ ନୋର୍ଡିକ୍ ଶିଖର ସମ୍ମିଳନୀ ଏବଂ ଦ୍ୱିପାକ୍ଷିକ ଆଲୋଚନା ପାଇଁ ନରୱେରେ ପହଞ୍ଚବେ। ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ଦିନ ଇଟାଲୀ ଯିବାର କାର୍ଯ୍ୟସୂଚୀ ରହିଛି। କେରଳର ନୂତନ ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସ ବିଧାୟକ ଭିଡି ସତୀଶନ୍ ଶପଥ ଗ୍ରହଣ କରିବେ। ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ଶ୍ରୀ ସତୀଶନ୍ଙ୍କ ନାମ ଘୋଷଣା କରାଯାଇଛି। थाईलैंड ओपन बैडमिंटन टूर्नामेंटर क्वार्टर फाइनल पर्याय को भारतीय

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଖଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ। ଜୁଲାଇ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଏବଂ ବଙ୍ଗୋପସାଗରରେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ

0: ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ 140 କୋଟି ଭାରତୀୟଙ୍କ ବିଶ୍ୱାସ ଭାଜନ ହୋଇପାରିଛି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଉତ୍ତରପ୍ରଦେଶର ଗାଜିଆବାଦଠାରେ ଏନ୍ଡିଆର୍ଏଫ୍କୁ ରାଷ୍ଟ୍ରପତିଙ୍କ ଧ୍ୱଜା ପୁରସ୍କାର ସମାରୋହକୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ଭାବ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛନ୍ତି। ସେମାନଙ୍କର ଉପସ୍ଥିତି ପ୍ରଭାବିତ ଲୋକଙ୍କ ମନରେ ଆଶ୍ୱସ୍ତି ଭରିଦେଇଥାଏ। ରାଷ୍ଟ୍ରପତିଙ୍କ ଧ୍ୱଜ୍ୟ ସମ୍ମାନ ପାଇବା ଅତ୍ୟନ୍ତ ଗର୍ବର ବିଷୟ। ଏହି ସମ୍ମାନ ପ୍ରଦାନ ମାଧ୍ୟମରେ ରାଷ୍ଟ୍ରପତି ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ବିଭିନ୍ନ ସ୍ତରରେ ସେବା ପ୍ରଦାନକାରୀ ଆପଦ ମିତ୍ରଙ୍କ ବିପର୍ଯ୍ୟୟ ସହାୟତାକୁ ଶ୍ରୀ ଶାହା ପ୍ରଶଂସା କରିଛନ୍ତି।
1: एनडीआरएफ को राष्ट्रपति निशान का सम्मान दिया गया, वो हम सबके लिए गौरव और प्रतिष्ठा की बात।
2: ये सम्मान एनडीआरएफ के समस्त बल के सेवा, साहस, शौर्य और समर्पण के संचित गुणों का सम्मान है। 20 साल के कम अंतराल के अंदर आपदा बचाव के क्षेत्र में भारत को वैश्विक नक्शे पर रखने का काम एनडीएमए और एनडीआरएफ ने किया है।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି, ଏନ୍ଡିଆର୍ଏଫ୍ ନିଜର 8,500ରୁ ଅଧିକ କର୍ମଚାରୀ, 10,000ରୁ ନାଗରିକ ସେବା ପ୍ରଦାନକାରୀ ସୁରକ୍ଷା କର୍ମଚାରୀ ଏବଂ 2,20,000ରୁ ଅଧିକ ସ୍ୱେଚ୍ଛାସେବକଙ୍କୁ ତାଲିମ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିପର୍ଯ୍ୟୟ ସ୍ଥିର ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇଛି ବୋଲି ଶ୍ରୀ ଶାହା କହିଛନ୍ତି। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ସମସ୍ତ ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ଆଭାସୀ ଜରିଆରେ ବୈଠକରେ ସାମିଲ ହେବେ। ସପ୍ତାହକ ମଧ୍ୟରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କିତ ଏହା ଦ୍ୱିତୀୟ ସମୀକ୍ଷା ବୈଠକ। ବୈଠକରେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ, ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ପ୍ରମୁଖ ଉପସ୍ଥିତ ରହିବେ। ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ୱ ସଂଗ୍ରହ ଖର୍ଚ୍ଚ ସମୀକ୍ଷା ଓ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଦେଶବ୍ୟାପୀ ସମାଧାନ ସମାରୋହ ଅଦାଲତ ମାଧ୍ୟମରେ ବିଚାରାଧୀନ ମାମଲାଗୁଡ଼ିକର ଆପୋଷ ସମାଧାନ ପାଇଁ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଇନ ବିଭାଗର ସଚିବ ସମସ୍ତଙ୍କୁ ଅବଗତ କରାଇଥିଲେ। କୋରାପୁଟ ଜିଲ୍ଲାପାଳ ଜିଲ୍ଲାର ଉନ୍ନୟନ ସମ୍ପର୍କିତ ପ୍ରାୟ 25ଟି ପ୍ରକଳ୍ପକୁ ବୈଠକରେ ଉପସ୍ଥାପନ କରିଥିଲେ। ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ବିଭାଗର ସଚିବମାନେ ଆଲୋଚନା କରିଥିବା ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟରେ ବିଜେପି ସରକାରକୁ ଆସନ୍ତା ମାସ 12 ତାରିଖରେ 2 ବର୍ଷ ପୂରଣ ହେଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ 2 ବର୍ଷର ସରକାରଙ୍କ ବିଭିନ୍ନ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଛି। ମନ୍ତ୍ରୀମାନେ ବିଗତ 2 ବର୍ଷରେ ଉପଲବ୍ଧ କରିଥିବା ବିଭିନ୍ନ ସଫଳତାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ବିଶ୍ୱବ୍ୟାପୀ ତୈଳ ସଙ୍କଟ ମଧ୍ୟରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ସଚିବସ୍ତରୀୟ ବୈଠକ ପରେ ଭୁବନେଶ୍ୱରଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଗର୍ଗ କହିଛନ୍ତି, ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ପେଟ୍ରୋଲ ଡିଜେଲ ବ୍ୟବହାର ହ୍ରାସ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ବିଭିନ୍ନ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ କାର୍କେଟ୍ରେ ଗାଡ଼ିର ବ୍ୟବହାରକୁ ହ୍ରାସ କରିଛନ୍ତି। ଆଗାମୀ ଦିନରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନୂତନ ନିର୍ଦ୍ଦେଶ ଜାରି କରିବାକୁ ଲକ୍ଷ୍ୟ ରଖାଯାଇଛି। ସର୍ବସାଧାରଣ ପରିବହନରେ ଯାତାୟତ ବାଧ୍ୟତାମୂଳକ ହୋଇପାରେ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ରାଜ୍ୟରେ ଜୁଲାଇ ମାସ 1ରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଆରମ୍ଭ ହେବ। ତୃତୀୟ ପର୍ଯ୍ୟାୟ ଏସ୍ଆଇଆର୍ ନେଇ ଆଜି ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶା ସମେତ 16 ରାଜ୍ୟ ଓ 3 କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକ୍ରିୟା ଆରମ୍ଭ ହେବ। 3,94,000 ବୁଥ୍ସ୍ତରୀୟ ଅଧିକାରୀ ଘରକୁ ଘର ଯାଇ ସର୍ଭେ କରିବେ। ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନା ଓ ପଦକ୍ଷେପକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ଉଚ୍ଚଶିକ୍ଷା ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ଧାମନଗର ନିର୍ବାଚନ ମଣ୍ଡଳୀ ବିକାଶ କମିଟି ବୈଠକରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଜନହିତକର ଯୋଜନାଗୁଡ଼ିକୁ ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ସରକାରଙ୍କ ପ୍ରାଥମିକତା। ଶ୍ରୀ ସୁରଜ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଆଗାମୀ ବର୍ଷା ଋତୁ ଆସିବା ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ

ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜାତୀୟ ଶିକ୍ଷାନୀତି ଦେଶରେ ଲାଗୁ ହେବା ପରେ ଉତ୍ତମ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଶିକ୍ଷାକୁ ଅଗ୍ରାଧିକାର ପ୍ରଦାନ କରାଯାଇ ଭିତ୍ତିଭୂମି ସୁଦୃଢ଼ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତିଶ୍ରତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜି ନବରଙ୍ଗପୁର ଜିଲ୍ଲାସ୍ତରୀୟ ମେଧାବୀ ସମ୍ଭର୍ଦ୍ଧନା ସଭାରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି, ଆଜିର ଛାତ୍ର ଆସନ୍ତାକାଲିର ସୁନାଗରିକ, ସେମାନେ ବିକଶିତ ଭାରତ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରିବା ଆବଶ୍ୟକ। କାର୍ଯ୍ୟକ୍ରମରେ ମୋଟ 69 ଜଣ ସିବିଏସ୍ଇ, ଆଇସିଏସ୍ଇ ଓ 9 ଜଣ ବିଏସ୍ଇ ବୋର୍ଡର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନି ରଥର 32 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତାଳଧ୍ୱଜ ରଥର 14 ଚକ ମଧ୍ୟରୁ 9 ଚକ ନିର୍ମାଣ ଶେଷ ହୋଇଥିବା ବେଳେ ଦର୍ପଦଳନ ରଥର 10 ଚକ ଏବଂ ନନ୍ଦିଘୋଷ ରଥର 12 ଚକ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ତିନି ରଥର 4 ଲେଖାଏଁ ମୁହାଣ୍ଟ, 4 ଲେଖାଏଁ ନିରାଡ଼ି ଏବଂ 12 ଲେଖାଏଁ ଭୂଇଁଖମ୍ବିଗୁଡ଼ିକର ଚୌପଟ କାର୍ଯ୍ୟ ଶେଷ ହେବା ପରେ ତିନି ରଥର ଭୂଇଁ ଚଉତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ରୂପକାର ସେବକମାନେ ତିନି ରଥର ସାଲଗୁଜରେ ନୃସିଂହ ରୂପ ଖୋଦେଇଗୁଡ଼ିକର ପଲିସ୍ କାର୍ଯ୍ୟ ଜାରି ରଖିଛନ୍ତି। ଗଞ୍ଜାମ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣାଧୀନ ଟିକା ଉତ୍ପାଦନ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟକୁ ପଶୁପାଳନ ଓ ପ୍ରାଣୀଧନ ବିଭାଗର ନିର୍ଦ୍ଦେଶକ ବିଜୟ ଅମୃତ କୁଲାଙ୍ଗି ସମୀକ୍ଷା କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଦ୍ୱିତୀୟ ପ୍ରାଣୀ ଟିକା ଉତ୍ପାଦନ କେନ୍ଦ୍ର ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟ ପରିସରରେ ନିର୍ମାଣ କରାଯାଉଛି। 52 କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି କେନ୍ଦ୍ର ଗାଈ, ଛେଳି ଓ ମେଣ୍ଢାଙ୍କ ଭଳି ବିଭିନ୍ନ ପଶୁଙ୍କୁ ସଂକ୍ରାମକ ଓ ବ୍ୟାକ୍ଟେରିଆ ଜନିତ ରୋଗର ପ୍ରତିକାର ପାଇଁ ଟିକା ପ୍ରସ୍ତୁତ ହେବ। ଢେଙ୍କାନାଳ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକାରିତା, ଟେଲି ଯୋଗାଯୋଗ, ଶୁଖିଲା ଖାଦ୍ୟ ମହଜୁଦ, ସୁରକ୍ଷିତ ପାନୀୟ ଜଳ ଯୋଗାଣ, ଆବଶ୍ୟକ ଔଷଧ ମହଜୁଦ ଆଦି ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ସହରାଞ୍ଚଳରେ ଥିବା ନାଳନର୍ଦ୍ଦମାକୁ ଯଥାଶୀଘ୍ର ସଫା କରି ବର୍ଷା ଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ବିଡିଓମାନେ ପ୍ରତ୍ୟେକ ଗ୍ରାମ ତଦାରଖ କରି ବେଆଇନ ଭାବେ ପାଣି ପମ୍ପ ଜବତ କରିବା ସହ ସମୟକ୍ରମେ ପ୍ରତି ଗ୍ରାମରେ ହର୍ ଘର୍ ଜଲ୍ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲାରେ 11ତମ ପଞ୍ଚବାର୍ଷିକ କୃଷି ଜନଗଣନାର ତୃତୀୟ ପର୍ଯ୍ୟାୟର ବିଶ୍ଳେଷଣାତ୍ମକ ତଥ୍ୟ ମଞ୍ଜୁରୀ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ନୂତନ କୃଷି ଜନଗଣନା ଅନୁସାରେ ଜିଲ୍ଲାର କୃଷି କ୍ଷେତ୍ରରେ ଗତ କିଛି ବର୍ଷ ମଧ୍ୟରେ ଆଧୁନିକୀକରଣ, ଜଳସେଚନ ବ୍ୟବସ୍ଥା ଓ କୃଷି ଋଣ ପ୍ରାପ୍ତିରେ ଉଲ୍ଲେଖନୀୟ ଅଗ୍ରଗତି ପରିଲକ୍ଷିତ ହୋଇଛି। ଜିଲ୍ଲାରେ କୃଷକମାନଙ୍କ ଆର୍ଥିକ ସଶକ୍ତିକରଣ ହୋଇଥିବା ବୈଠକରେ ମତ ପ୍ରକାଶ ପାଇଛି। ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକର 70 ଜଣ ଗ୍ରହଣଖଣ୍ଡିଆ ଶିଶୁଙ୍କ ଅସ୍ତ୍ରୋପଚାର ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପଦକ୍ଷେପ ଗ୍ରହଣ କରିଛି। ସମସ୍ତ ଶିଶୁଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି। ପାଣିପାଗ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ମୌସୁମୀ ବାୟୁ ଆସନ୍ତା ଶନିବାର ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ଅପରପକ୍ଷରେ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରୁ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିପର୍ଯ୍ୟୟ ପରିସ୍ଥିତିରେ ଏନ୍ଡିଆର୍ଏଫ୍ କର୍ମଚାରୀ ଅଦମ୍ୟ ସାହସ ଏବଂ ସମର୍ପଣ ସହ କାର୍ଯ୍ୟ କରି ଉତ୍କର୍ଷ ପ୍ରତିପାଦନ କରିଛି କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଭୁବନେଶ୍ୱରରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ ଏବଂ ଜୁଲାଇ 1ରୁ ଓଡ଼ିଶାରେ ଆରମ୍ଭ ହେବ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ସମ୍ବଲପୁର ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ନୀଳକୁଲ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ। ମୋରାରି ଦ ମେଡ୍ ଜେଣ୍ଟଲମ୍ୟାନ୍ କଥାଚିତ୍ରର ଏହି ଗୀତଟି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୋନୁ ନିଗମ। ଗୀତ ରଚନା କୃଷ୍ଣ ଭରଦ୍ୱାଜ, ସଙ୍ଗୀତ ବିଶ୍ୱଜିତ ଭଟ୍ଟାଚାର୍ଯ୍ୟ।

ଶୁଣୁଛନ୍ତି ନୋଟବୁକ୍ କଥାଚିତ୍ରର ଏହି ଗୀତଟି ସଲମାନ ଖାନଙ୍କ କଣ୍ଠରେ। ଗୀତ ରଚନା ମନୋଜ ମନ୍ତସିର, ସଙ୍ଗୀତ ବିଶାଲ ମିଶ୍ରା।

କାର୍ଯ୍ୟକ୍ରମ ଶେଷରେ ଅକ୍ଟୋବର କଥାଯାତ୍ରାର ଏହି ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସୁନିଧି ଚୌହାନ, ଗୀତ ରଚନା ସ୍ୱାନନ୍ଦ କିର୍କିରେ, ସଙ୍ଗୀତ ଶାନ୍ତନୁ ମୈତ୍ରା।

ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଝକା ଝକା। ପ୍ରଯୋଜନା ଉପସ୍ଥାପନା ସନ୍ତୋଷ ବିଙ୍ଗ।

0: ହେଲେ ଇନ୍ନଟା ଭାଇ ଘର ବାର୍ଚକାନାର ଇସନ୍ ତମେ କଥାନ୍ ତାମ ହି ତେଙ୍ଗର ହେଲେ ଆ ଭାଇ ଘର ମନାଲନାର ତ୍ରିଲୋଚନ କିଷାନ ଆକୁନ୍ ତାମ ଇ ଯେନ୍ ସମ୍ବଲପୁର କୁଲୁତକାନି ସାନ୍ ଯେନ୍ ଚାରଭାଟି ଆତିଲି ଆସନ୍ ତାମ ରାଲନାର ତମେ ଆଡ଼ପା ଆସନ୍ ଆତିଲି ଆରୁ ତମେ ହନ୍ନେ ବୋଧ ହେଲେ ପଦ୍ଦାକେ ଆଡ଼ପା ତା ଦୁସରା ତାରା ଆତିଲି ଦେଉ ହେଲେ ଇ ଯେତେ କଥା ବନ୍ ତାମାନ ନାମ ଅନୁରୋଧ କାମତ ଯେ ତାମ ତମେ ପରିଚୟ ବନ୍ ଝିଅର ଏକାସାନ୍ ରାଲନାର ଆର୍ଥରେ ତେଙ୍ଗର ଆରୁ ତମେ ଜନମ କରମ ଏକାସାନ୍ ଏନ୍ଦିର ନାଲଖୁ ନାନାଲିଆର ଆରୁ ଆକୁ ନେନ୍ଦିର ନାନାଲନାର ଇ କଥା ମନ ଯେତେ ତାମ ଟିକେ ତେଙ୍ଗର ଆଉ ଆବନ୍ ନାମ ମେହନତ ହେଲେ ଇସନ୍ ତ ଭାଇ ଘରାତନାର ଭାଇ ନିମାନ ଇସାନ ସ୍ୱାଗତ ନାନାଲ ଦାମ ଇ ମାକା ପୁପୁ ଝକା ଝକା କାର୍ଯ୍ୟକ୍ରମ କେ
1: ଜୁହାର ଆଜ୍ଞା ଜୁହାର
0: ହଁ ଜୁହାର ଜୁହାର ଭଲ ଲାଗିଆ ନିମିନ୍ନା ବାର୍ଚକାର ଆଉ ନିମାନ ଏମ୍ ନିଉତା ଚିଚକା ଚିକାମ ମେହକା ଚିକାମ ଏମ୍ହେ ନିମନ୍ତ୍ରଣ ରକ୍ଷା ନାଞ୍ଜିକାର ଆରୁ ବାର୍ଚକାର କଥା ମାନଯା ଯେ ଇ ଯେନ୍ ମାକା ପୁପୁ ଝକା ଝକା ଆକାଶବାଣୀ ତାର୍ତି ପ୍ରଚାର ପ୍ରସାର ମନାଲି ଆମେ କୁଣା ସମ୍ପ୍ରଦାୟର ଅଣ୍ଟା କାର୍ଯ୍ୟକ୍ରମ କୁଣା ଭାଷାନୁ ତା ନିମେ ଆଉ ଥରେ ଅଣ୍ଟା ପଦ୍ଦାନ୍ତା ପରିଚୟ ଚିକିରି ନିମେ କଥାବନ ଟିକେ ଆମେ ଭାଇ ଭଉଣୀ ରିନ୍ ଟିକେ ତେଙ୍ଗର ବୋଲିକିରି ଅନୁରୋଧ ଆନନ୍ଦ
1: ଆଜ୍ଞା ସବୁନୁ ପହିଲେ ତ ତାନେ ଆଜ୍ଞାଙ୍କୁ ଆଜ୍ଞାରେ ଜୁହାର କାମନ ଆର୍ ନାମେ ଭାଇ ସମାଜ ଭାଇ ଭଉଣୀ ଯେତକି ଆତନା ଏଖେ ବଡ଼କାଟେ ପ୍ରୋଗ୍ରାମ ଆତିଲି ଯେନ୍ ମକା ପୁପୁ ଝକା ଝକା ନୁ ଯେନ୍ ମେହକାନାର ଆଦିଲେନ ତାମାନ ଧନ୍ୟବାଦ ଚିଅନ୍ ଆଉ ନାମେ ଯେତକି ତାନେ ସମାଜତା ଭାଷା ଲାଗି ଯେତକି ଚେଷ୍ଟା କାମନାର ନାମ ଜାମାର ଟିକେ ଟିକେ ବି ତାନେ ଚେଷ୍ଟା କାମ ଥିଲେ ଇ ନାମେ ଭାଷା ସଂସ୍କୃତି ସଂସ୍କାରବୋଧ ରଦ ଆଉ ନାମେ ଭାଷା ବନ୍ଧେ ନେମେ ପୁରୁ ଆଉ ପିଢ଼ିକେ ପିଢ଼ି ଚାରିନ୍ ବେନ୍ଦ ହୁଇସାବତେ ଏଙ୍ଗାର ମେହଚାର ଆଦି ଲାଗି ବହୁତ ବହୁତ ଧନ୍ୟବାଦ ଆଉ ଜାମାରେ ଯେତକି ନାମେ କୁଣା ବନ୍ଧୁ ଗୁଠିଆରେ ଆଉ ଥରେ ଜୁହାର କାମଲାନ ଆଉ ଏଙ୍ଗେ ପରିଚୟ ତି ଆରମ୍ଭ କାମନ ଏଙ୍ଗେ ନାମେ ତ୍ରିଲୋଚନ କିଷାନ ଦେନ୍ 17 March 1976 ନୁ ଜନ୍ମମାଞ୍ଚ କାଚିକାନ ଏଙ୍ଗେ ଜନ୍ମ ପାଦ୍ଦା ମାନାଲି ଗୁଦ୍ରାପଡ଼ା ଭୋଜପୁର ଚାହା ଯେନ୍ଟାକି କୁଚିଣ୍ଡା ସବ୍ ଡିଭିଜନ୍ରୁ ବାରାଲି

ଆପଣ ଏକ କାମିକିରି ଝାଡ଼ଖଣ୍ଡ ସାଙ୍ଗେ କମ୍ପାନୀ କାମିକିରି ଚଲାବାଲି ଆର୍ ଫିର୍ ଆର କାମ ନେଇ ଫାଷ୍ଟ ଟ୍ରେନିଂ ମାନଜା ଏମ୍ ଦାନାପୁରନୁ ଦାନାପୁର ଟ୍ରେନିଂ ମାନଜା ଟ୍ରେନିଂ ପରେ ନେନ୍ ଫାଷ୍ଟ ପୋଷ୍ଟିଂ 1997 ଆସାମ ରଙ୍ଗିଆଗେ ଯେନ୍ଟାକି ତାମିଲପୁର ବାନାର ତାମିଲପୁର କେରକାଦନ ବହୁତ କୁଣାଗୁଠାର ନାମ ହେ ଉଷାନ ବି ଆତନାର ଆସାମନୁ ନାମ ହେ ଇସ୍ତାର ବି ଆତନାର ତାମିଲପୁର ଆସାମ କେରକାନାର ଆଉ ବି ଫୌଜି ଭାଇ ଗୁଟେର ଆତନାର ତାମ ହି କେରକାନାର ତ ଏହେ ଚାକିରି ଜୀବନ ଷ୍ଟାର୍ଟ କାମଚ କାଦନ ଆସାମ ରଙ୍ଗିଆ ଯେନ୍ଟାକି ତାମିଲପୁର ବାନାର ହୁ 98 ମସିହାନୁ ଫେର୍ ଆଉ ଥରେ ପୋଷ୍ଟିଂ କେରକାନ ଅରୁଣାଚଳ ଯେନ୍ଟାକି ତାନେ ତୱାଙ୍ଗ ବାନାର ତୱାଙ୍ଗ ଯେନ୍ଟାକି ତାନେ ଚାଇନା ବର୍ଡର ଚାଇନା ବର୍ଡର ନୁ ରାଜକାଦ ଯେନ୍ଟାକି ତାନେ 20-30 ଫୁଟ ହୁସାନ ବି ତାନେ ବରଫ ଖାତିରି ହୁସାନ ରାଇକିରି ଫେର୍ ବାର୍ଚିକାଦନ ହୁନ୍ତେନ୍ ଏତ୍କି ଫେର୍ ହୁସ୍ତିନ୍ ପୋଷ୍ଟିଂ ମୁଞ୍ଜରା ମୁଞ୍ଜରା ପରେ ହୁସାନ ତ ଆସାମ ନୁ ଆକାଦାର ଜାମର ହୁବା କେନ୍ ତାନେ ବୋଡ଼ୋଲ୍ୟାଣ୍ଡ ଗେ ତାନେ ବହୁତ ତାନେ ଚାରାଲିଆ ବୋଡ଼ୋଲ୍ୟାଣ୍ଡ ଅଲଗା ଚାରାଲିଆ ଇଆ ଆସାମ ଗେ ଅଲଗା ଚାରାଲିଆ ବହୁତ ତାନେ ମାର୍ କାଟ ହୁବା କେନ୍ ବହୁତ ଚାରାଲିଆ ହୁବା କେନ୍ ହୁବା କେନ୍ତି ତାମେ ସାଙ୍ଗେ ସିନିୟର ଗୁଟିଆର ସାଙ୍ଗେ ରାଇକିରି ତାମେ ଗାଇଡ଼ଲାଇନ୍ ମାନିକିରି ବଢ଼ିଆ ସେ କାଇ ବିକିରି ପେଟ୍ରୋଲିଂ ଅମ୍ବୁଜ ଜାମା କାମିକିରି ଜୀବନ ବନ୍ଦ ଫେର୍ ତାନେ ବାଛା ବିକିରି ଫେର୍ ଆଉ ଘଣ୍ଟା ପୋଷ୍ଟିଂ ଗଲେ ଫେର୍ ରେଡ଼ି ବାଞ୍ଚି କାମ 2 ନମ୍ବର ଯାଙ୍କେ ପୋଷ୍ଟିଂ ମାନଜା 1998-2001 ଯାକର ଯେନ୍ଟାକି ଫାଇଜାବାଦ ନୁ ଆକୁନ୍ ହୁଦାନ ବାନାର ଅଯୋଧ୍ୟା ହୁସ୍ତିନ ଫେର୍ ଆଉନ୍ଟା ହୁବା କେନ୍ ମାନଜା ନାମ ହେ 1999-99 କାରଗିଲ ଯୁଦ୍ଧ କାରଗିଲ ଯୁଦ୍ଧ ମାନଜା ହୁସ୍ତିନ ନେମ ହୁସାନ ରାଜକାମ ଏମେ ହୁନ୍ତିନ ଏତ୍କି ଡାକବା ବାର୍ଚା ଯେ ତାନେ କାରଗିଲ ଯୁଦ୍ଧ ଗେଲେ ଗାଁ ତ ଏମେ ତାନେ ଆଗଲି କାଲାଗି ମେଚାର ନେ ପରିଲେ ପହିଲେ ତିନ ଯେ ଫରୱାର୍ଡ ପୋଷ୍ଟ ନୁ ରାଚାର ଆର୍ ଏନ୍ ଖାଲି ଲଢା ଗିଲା ଚିଚାର ଆଉ ଏମାନ ରିଜର୍ଭ ପଲଟନ୍ତି ଇୟାର ତ ନେମ ହୁବା କେନ୍ ରାଜକାମ ନାମ ହେ ବିଡ଼ି ବାରି ବିଡ଼ି ବାରି ଜାମ୍ମୁଗେ ଚାହାନୁ ଯେନ୍ଟାକି ତାନେ ଯେନ୍ଟା ନର୍ଥ ଏରିଆନୁ ନେକ୍ ବାନାର ଚିକେନ୍ ନେକ୍ ବାନାର ଯେନ୍ଟା ତାନେ ରହି ଆମର ସିଲିଗୁଡ଼ି ହୁନେ ନ୍ୟୁ ଜଲପାଇଗୁଡ଼ି ହୁନେ ତାନେ ଇସାନ ପଠାନକୋଟ ଚାହାନୁ ଟିକେ ନେକ୍ ଆତିଲି ତାନେ ଚିକେନ୍ ନେକ୍ ଟାଇପ୍ର ହୁସାନ ଏମାନେ ଚିକାଚାର ରିଜର୍ଭ ପଲଟନ୍ ହିସାବତି ଆଉ ମୌକା ମାହାକରା ଦୁଃଖ ରାଚା ହୁବା କେନ୍ ଆମେ ଜୁନୁନ୍ ଯାଜିବା ବଢ଼ିଆ ରାଚା ଶରୀର ବି ରାଚା ହୁବା କେନ୍ ତାନେ ଦେଶକେ ଜୀବନ ପ୍ରତି ତାନେ ଆଉ ପାଛିଲି ଏର୍ନାଗେ ହାନି ମାରିଲାରୁ ହୁବାକି ଯଦି ଆଉ ଲଢ଼ା ବି ମୌକା କିରଦିନେ ଆଉ ଟିକେ ବଢ଼ିଆ ହେଲା କିରଦିନେ ନିଜର କିସାନ ହିସାବ ଥି ଆଉ ଟିକେ ନାମ ରୋସନ କାମ ଆଗିଲେ ଗାଁ ମନ ରାଜା ହୁନ୍ତିନ 3 ନମ୍ବର ପୋଷ୍ଟିଂ କେରକାମ 2001-2003 ଯାକର ଏମ୍ହେ ଆଉ ଏନ୍ଟା ବଡ଼କା ପୋଷ୍ଟିଂ ଯେନ୍ଟାକି ତାନେ ନୌଗାଁ ସେକ୍ଟର ଯେନ୍ଟାକି ନୌଗାଁ ସେକ୍ଟର ହୁବାକି ଜାମ୍ମୁ କାଶ୍ମୀରନୁ ଖାତିରି ତାଙ୍କେ ଚାହାନୁ ତଙ୍ଗଧାର ଆତିଲି ଆଉ ଉଡ଼ି ସେକ୍ଟର ମାଝାନୁ ରାଜା ତଙ୍ଗଧାଙ୍ଗ ସେକ୍ଟର ଇ ନୌଗାଁ ସେକ୍ଟର ହୁସାନ ତାନେ ମିଲଟେନ୍ ଏତ୍କି କ୍ରସ୍ ବୋର୍ଡିଂ ମାନାଲିଆ ତାନେ ପାକିସ୍ତାନୀ ମିଲିଟେଣ୍ଟି ତ ବହୁତ ବାରାଲିଆର ହୁବା କେନ୍ ତାନେ ଇଗଲ ପାସ୍ ଅଣ୍ଟା ବୋଲିକି ରାଚା ଯେନ୍ଟା ଇଗଲ ପାସ୍ନୁ ତାନେ ମିଲିଟେଣ୍ଟ ହର ତାନେ 3 ଦିନରୁ ତାନେ କ୍ରସ୍ କାମାରିଲା ଇନଫିଲ୍ଟ୍ରେସନ୍ ମାନାଲିଆ ହୁବା କେନ୍ ତାନେ ଏମ୍ହେ ବହୁତ ହୁସାନ କ୍ୟୁଆଟିନ୍ ରାଚା ରାଜକାମ 36ଟା ମିଲିଟେଣ୍ଟ ହୁବା କେନ୍ ମାରକାଞ୍ଜିକାମ ତ ଇଏ ଏଙ୍ଗା ହୁଦ୍ଗେଲେ କାନ୍ତ ଏମ୍ହେ କାର୍ଡ଼ ହାକରା ଏମ୍ହେ ୟୁନିଟ୍କେ ଏମ୍ହେ ପଲଟନ୍ ଗି ହାକରା ଯେନ୍ଟାକି ଆମେ ବିଦେଶ କା ଲାଗି ଲାଗନ୍ ମୌକା ହାକରା ଆଫ୍ରିକା ମହାଦେଶନୁ ଅଣ୍ଟା କାଙ୍ଗୋ ବୋଲି ଅଣ୍ଟା ଦେଶ ଆସିଲି ଆସାନ 2010-11 ଏମା ମୌକା ଚିକାଚାର ଆଉ ହୁସାନ୍କେ ୟୁଏନ୍ ମିଶନ୍ ହିସାବତି ତାନେ ଶାନ୍ତି ସେନା ହିସାବତି କେରକାମ ଜିକାମ ଏ ପଲଟନ୍ ସାର୍ ପୁରା ପଲଟନ୍ କେରକିଚେ ହୁନ୍ତିନ୍ ତେଙ୍ଗ ନେଇ 4 ନମ୍ବର ପୋଷ୍ଟିଂ କେରକାମ ଜିକାମ ହୁନ୍ତିନ୍ ଏତ୍କି ୟୁ ଫୋର୍ସ ଯେନ୍ଟାକି 2003-04 ଯାକର ରାଜକାନ ବୈଷ୍ଣୋଦେବୀ ବୈଷ୍ଣୋଦେବୀ ଚାହାନୁ ଅଣ୍ଟା ରିଆସି ବୋଲି ଗାଥିଲି ଆସାନ କେରକାମ ଚିକାମ ଆସାନ ପୋଷ୍ଟିଂ ବାନିକିରି ଫେର ହୁନ୍ତିନ ବାର୍ଚିକାନ 2004-2006 ଅମୃତସର ତ ଜାମା ଗୁଟି କୁଣାଗୁଠିଆର ବି ଆହାଦାର ଜାମା ଦେଶ ଆହି ଅମୃତସର ଅଣ୍ଟା ତାନେ ନାମେ ଶିଖ ଧର୍ମଗେ ଅଣ୍ଟା ତାନେ ବହୁତ ବଡ଼ା ତାନେ ହାନି ମନ୍ଦିର ଅଣ୍ଟା ଥିଲି ଗୋଲ୍ଡେନ୍ ଟେମ୍ପୁଲ ନାମେନୁ ତାନେ ପୁରା ୱାର୍ଲଡ ଆହି ଯେ ତାମେ ହୁସ୍ତା ସଂସ୍କାର ଶାନ୍ତି ଶିଖ ଗୁଠିଆରେ ତାନେ ସଂସ୍କାର ଆଥିଲି ଚପଲ ବନ୍ନ ନିମ ଯଦି ଦର୍ଶନ କାମ ଇକର ଚପଲ ବନ୍ନ ସାଫା କାମ ଇଅର ପୁରା ଯତନ୍ତି ଇଅର ଡେବା ଏକାତି ମେଲା ତିନା ଏକାତି ଇଅର ତାମେ ଯତ୍ନ ଏରିକିରି ତାନେ ସଂସ୍କାର ଏରିକିରି ଏତ୍କି ବଢ଼ିଆ ଲାଗି ବହୁତ ବଢ଼ିଆ ତାନେ ଯେତ୍କି ଗରିବ ଧନୀ ମାନଲା ନାମ ଟିକେ ତାନେ ଗରିବ ଧନୀ ବଟ ଟିକେ ବାରଦାର ନାମ ଓଡ଼ିଆ ଗୁଠିଆତ କି କୁଣା ଗୁଠିଆତ କିନ୍ତୁ ତାମେ ସାନ ନେ ବାରଣ ମାଲା ଦିନ ଧନୀ ଗୁଠିଆରେ ଗରିବ ଆଉ ଗରିବ ଗୁଠିଆରେ ମନ୍ଦିର ସାନ ନେଧି ତାନେ ଧରି ଗନିବ ଧରିନ ମାନଲା ଅଣ୍ଟାରେ ମାନଲାର କେନ ଆଉ ଉଲ୍ଲା ଦର୍ଶନ କାମର କାପଡ଼ା ତାନେ ହିଅରଚର କାପଡ଼େନୁ ଆଉ ତାମେ ଯେନ୍ ଭକ୍ତିଭାବ ଉଲା ରହି ପୁରା ଆମୁଗେ ଜଲ ଗେ ସ୍ଥଳର ଯେନ୍ତା ରହି ହୁନେ ପୁରା ବହୁତ ବଢ଼ିଆରେ ବହୁତ ତାନେ ହାନି ଆଥିଲି ତାମେ ଚାହାନୁ ଆଉ ଅଣ୍ଟା ଥିଲି ତାନେ ଜାଲିୱାନା ବାଗ ଯେନ 1919 ଯେନ୍ ତାନେ
হত্যাকাণ্ড মানজিক যে যেটা জেনারেল ডায়ার কামচ কাছার আদেশ আমি আদেশ দিই মানজিক যে জামা দরওয়াজা বন্ধ কামচার সে চারি দরওয়াজা যে মিটিং চেরা লিয়া উলা তানে আন্দাধুন তানে গুলি চালন কামচ কাছার যেটা কি তানে নামে ইন্ডিয়া স্তর বহু তানে দেশ লাগান যে লড়াই কামালার হু তানে কেচ কাচার হু বোধ আকুঞ্জুটি বি তাঙ্গে জীবিন বি আতিলি হু দিকে লাগান শিখ রেজিমেন্টকে তানে তিনটা চারটা পল্টন তানে হু বন বিরোধ কামাগিলা তামে

ରେଜିମେଣ୍ଟ, ସିକ୍ଲା ରେଜିମେଣ୍ଟ, ପଞ୍ଜାବ ରେଜିମେଣ୍ଟ, ଡୋଗ୍ରା ଜମାନୁ ତାନେ ପଞ୍ଜାବୀ ଗୁଠାରେ ତମେ ଛୋଟିଆଟେ ରାଜ୍ୟ କିନ୍ତୁ ଏମ୍ଏସ୍ ତିନି ଓଡ଼ିଶା ଆସିନି ବେଶୀ ଆର୍ମି ଫୌଜ ଦେଶ ଲାଗେ ହତକୁ ଏମ୍ଏସ୍ ତିନି ବେଶୀ ଆତନାର ତ ତମେ ଆଦି ଲାଗେ ଜୀବନୀ ବୋଧ ଆଉ ଟିକେ ତାନେ ଦେଶ ଲାଗେ ବେଶୀ ମଞ୍ଜା କର ନାମେ ଛଅ ନମ୍ବର ପୋଷ୍ଟିଂ ମଞ୍ଜା 2006-08 ଯାକର ଆସାମ ଠାକୁରବାଡ଼ି ଯେନ୍ଟାକି ଦିମାପୁର ବାନାର ତାନେ ନାଗାଲାଣ୍ଡ ବର୍ଡର ବି ବାରିକାଇ ହୁସାନ କେରକାମ ହୁସାନ ବି ତାନେ ନାଗା ବର୍ଡର ତାନେ ନାଗା ବର୍ଡର ସାନ୍ତା ମିଲ୍ଟେନ ତାମେ ବି ଆଉ ଖତରନାକ ମିଲ୍ଟେନ ରାନାର ତାମେ ଆକୁନ ଯେଠି ବି ଚାରାଲି ମଣିପୁର ଆକୁନ ବି ଚାରାଲି ତ ହୁଦା ଦି ଦିମାପୁର ସାନ୍ ନେନ୍ ପୋଷ୍ଟିଂ କେରକାମ ଚିକା ହୁଁ 2008-10 ଯାକର ଫେର ଦିଲ୍ଲୀ ବୁଙ୍କା ହୋଇଛି ଆମେ ବୁଲାବା ବୁଙ୍ଗା ବାର୍ଚା ଆଜି ତେଙ୍ଗାଲକାନ ୟୁଏନ୍ ମିଶନ ଗେଲା ଗାଁ 2010 ୟୁଏନ୍ ମିଶନ କେରକେନ୍ ଆଫ୍ରିକା ମହାଦେଶନୁ ଯେନ୍ଟାକି କଙ୍ଗୋ ଦେଶନୁ ଏମେ ମୌକା ହାକିରିକି ଯା ଆନି ଶାନ୍ତି ସେନା ହିସାବତି ହେନ୍ତି 9 ନମ୍ବର ପୋଷ୍ଟିଂ 2001-2013 ଯାକର ହାଇଦ୍ରାବାଦ ଏନ୍ସିସି ଏନ୍ସିସି ନୁ ଟ୍ରେନିଂ ଚିଆଗି ଲାଗନ୍ ନେନ୍ ତାନେ ହବା କେନ୍ ଟ୍ରେନିଂ ଟ୍ରେନର ରାଜକାନ ଏଙ୍ଗେ ତାନେ ଆନି ହତିଆର ଗେ ସ୍ମଲ ଆର୍ମସ ତାର ପଛେ ମିଡିୟମ ଆର୍ମସ ତି ତାନେ ଏଙ୍ଗେ ତାନେ କୋର୍ସ କ୍ୱାଲିଫାଏଡ଼ ରାଜକାନ ଦେନ୍ ତାନେ ପିଟି ଇବିଡ଼ା ଗୁଠିନୁ ତାନେ ପାରାସିଲିଂ ନୁ ଏଙ୍ଗେ ତାନେ ମାରତ ମକ ରାଚା ଯେନ୍ଟାକି ଏଙ୍ଗା ଏନ୍ସିସି ତାୟାର ହୁସେନ ଏନ୍ସିସି କଲେଜ 5ଟା କଲେଜ ଚିକାଚାର ଆଉ ତାନେ 16ଟା ତାନେ ହାଇସ୍କୁଲ ଚିକାଚାର ତାମେ ଟ୍ରେନିଂ ଚାଲଗାନ 10 ନମ୍ବର ପୋଷ୍ଟିଂ 2013 ବାର୍ଚିକାନ ମିରଟ ଗେ ବାର୍ଚିକାନ ମିରଟ ତି ସାଙ୍ଗେ ସାଙ୍ଗେ 2 ମାସ ପରେ ଏମାନେ ଫେର ତାୟାର ଚାର ତାନେ 2013-2015 ଗୁଲମାର ସେକ୍ଟର ଯେନ୍ଟାକି ଗୁଲମାର ସେକ୍ଟର ନୁ 30-25 ଫୁଟ 30 ଫୁଟ ତାନେ ବରଫ ଖାତିରି 25-30 ଫୁଟ ଥି ତାନେ ଏମେ ହୁସାନ ରାଇକିରି ତାନେ ନ ପାଥେଟିକ ଜୀବନ୍ତି ରହିକିରି ତାନେ ନିଜର ଦେଶ ମାଟି ଗେ ଲାଗେ ରକ୍ଷା ଗେ ଲାଗେ ତାନେ କେବେ ବି ପଛଘୁଚି ଆମର ଲାଚିମ ଆସାନ ରାଇକିରି ନିଜର ଦେଶ ମାଟି ବନ ରକ୍ଷା କାମ କାମ ଆଉ ହୁସାନ ବି ମିଲ୍ଟେନ ତାନେ ବାରାଲିଆର କିନ୍ତୁ କେବେ ବି ଏମ୍ଏ ପର ଆଟେକ୍ ମାରିଲା କାମରୁ ହୁ ବାକି 2014 ତାନେ ଏମ୍ଏ ନୂଆ ସରକାର ତେନେ ବିଜେପି ସରକାର ବାର୍ତିକିଚା ଆଉ ଫାଷ୍ଟ ଏମ୍ଏ ଆରମ୍ଭ ମାଞ୍ଜିକିଚା ସବୁସ୍ତୁ ଜାମାର ଭଲେ ମାରିନାର ଇ ସିକ୍ରେଟ୍ ଜିନିଷ ବନ୍ କିନ୍ତୁ 2014 ଯେତେବେଳେ ବିଜେପି ସରକାର ବାର୍ତିକିଚା ହୁ ବାକି ନି ଏମ୍ଏ ତାନେ ୱିନିଟ୍ ତି ଫାଇରିଂ ମାଞ୍ଜିକିଚା ଯେନ୍ଟାକି ତାନେ 3ଟା ପାକିସ୍ତାନୀ ଆଲାର ତାନେ କେଚକାଚାର ଆଉ ହୁବାକେ ସିଓସ୍ ତିନ ମେହାଲିଆର ଯେ ତାନେ ସିଓସ୍ ଏନ୍ ତାନେ ରେଙ୍କ ଡାଉନ୍ କାମ ବୋଲିକିରି ତାନେ ଇନ୍ଦରକେ ଫାୟରିଂ ଏତିକି କାମ ଚିକା ତାନେ ମୋଟର ଗେ ତାନେ 59 ରାଉଣ୍ଡ ଆଉ ତାନେ ସ୍ମଲ ଆର୍ମସ କେତିନି କେତିନି ଫାୟର କାମ ଚିକାଚାର ତା ହୁଦାନ ଏରିକିରି ଏମାନେ ସିଓସ୍ ଏନ୍ ମେହକାଚାର ପେଶିକି ଲାଗାନ ତ କି ୟା ମୋଦୀ ସରକାର ମେନିକିରି ୟା କରତି ତେଙ୍ଗିଆ ଯେ ତାନେ ନମାଲା ନେ ଫାୟର କାମ ଚିକାନ ବଢ଼ିଆ କାମ ଚିକାନାର ଆଉ ଭଲ ମାଞ୍ଜା ଆଉ 3ଟା ଆଲକେର କାରଣାର ତବ ଯାଇକିରି ଆମେ ଆଉ ଟିକେ ବାଜୁନୁ ଦମ ବାରଛେ ଆଉ ଆଉ ଟିକେ ତାନେ ଏତିକି ଗୌରବ ମାଞ୍ଜିକା ଏମ୍ଏ ସିଓ ଉପର ଆଉ ଏମ୍ଏ ଉପର ଏତିକି ବହୁତ ବଢ଼ିଆ ଲାଗେ ଦେନ୍ ଆର୍ମି ତ ଯେତିକି ଚାକିରି କାମ ଚିକାଦାନ ଫେର ବି ଜୀବନ କେ ମୋତେ ଆଉ ଟିକେ ସମର୍ପିତ ମାଞ୍ଜିକାନ ହୁସ୍ତି ହୁନ୍ତିନ କେରକାମ ଏମ୍ଏ 2015 ତି ପଠାନକୋଟ ବୁଙ୍ଗା କରିଛେ ଇଦା ଦେଙ୍ଘେ ଲାଷ୍ଟ ପୋଷ୍ଟିଂ ଦୁ ପଠାନକୋଟ ସେ ନେ ହୁଆ କେନ୍ ଦେନ୍ ଯେତେବେଳେ ଗୁଲମାର ନୁ ରାଜକାନ ଆଉ ଟିକେ ତେଙ୍ଗା ଚାଲାନ ଏଙ୍ଗେ ହୁସାନ କ୍ୟୁଆର୍ଟି ନୁ ଚିକାଚାର ଏଙ୍ଗେ ସିଓ ସେ ପ୍ରୋଟେକ୍ସନ ଗେ ଲାଗାନ ଏକାତରା କେରକୁନ 3ଟା ଗାଡ଼ି ଥି ତାନେ 3ଟା ଯୋଡ଼େ ମେସିନ ଗନ୍ ଲାଗିକିର ତାନେ 2ଟା ଗାଡ଼ି ତାନେ ଏକାତରା ସିଓ କସ୍ ଆଇଆ ତାନେ ଏରୋପ୍ଲେନ୍ ତି ହେଲିକପ୍ଟର ତି କସ୍ ଚାହେ କୁଦା ଗେ ଲାଗାନ କସ୍ ଚାହେ ଏକା ମିଟିଂ କେ ଲଗ କସ୍ ତାମେ ସାଙ୍ଗେ ହୁବା କେନ୍ କ୍ରାଉଡ଼ ଯେ ଏନ୍କେସ୍ ତା କ୍ରାଉଡ ସବୁସ୍ତୁନ ଖରାପ କ୍ରାଉଡ଼ ହୁ କ୍ରାଉଡ ବନ ନେ ତାନେ କାମ ଚାର ଚାର ବାକି ବନ୍ଧୁକ ଗୁଲି ତି ମାରା ପଡ଼ିଲାର ଏତିକି ଜଲ୍ଦି ଆଦେଶ ନିଆ ଏ ଖାତର ଜବ ତକ ତାନେ ବନ୍ଧୁକ ମାଇକୁନ ତାନେ ମାରା ପଡ଼ିଲାର ହୁବା କେନ୍ ତାନେ ସି କେସ୍ ବି ଯେନ୍ଟା ରାଚା ଯେନ୍ଟା ତାମେ ସାଙ୍ଗେ କୁକା ଆଦାର ତାନେ ଡାଇରେକ୍ଟ ଏରା ପଡ଼ିଲା ତାନେ ଚଷମା ଆର ତର ଆଦାନୀ କାଢ଼ିଆ ଚଷମା ତର ତ ବହୁତ ଗୁଡ଼ିଏ ରେଷ୍ଟ୍ରିକ୍ସନ ରାଚା ଫିର୍ ବି ରେଷ୍ଟ୍ରିକ୍ସନ ନୁ କେବେ ବି ଆମେ ଉପର ଏତିକି ଏଲର୍ଟ ରାଜକାନ ଆମେ ଟିମ୍ ବନ ଏତିକି ଏଲର୍ଟ ଇ କାଁ ଜିକାନ କେବେ ବି ଆମେ ଉପର ତାନେ କ୍ରାଉଡ ଡିଷ୍ଟର୍ବେନ୍ସ ମାନିଲା କାମୁର ନା ତାମ କାମଚାର ନା ନେମେ କାମ ଆଗେ ମୌକା ଜିଚାର କାଁ ଏହେ ଗାଡ଼ି ବନ କେବେ ଏଙ୍ଗେ ସିଓ ସେ ଗାଡ଼ି ବନ ଏକଲା ରୋକାଗେ ଚେଷ୍ଟା ମାରିଲା କାମୁର ହେତ୍କି ଏକ୍ଟିଭ ରାଚେ କି ଫାୟରିଂ ଅଣ୍ଟା କାମ ଆଗେ ଲେଖାନ ତାମେ ସାହସ ବି ମାମନ ଯା ତା ଜାମା ବନ୍ଧୁ ଗୁଟେ ଅନୁରୋଧ କାମ ଯେ ନେ ବି କୁଣା ଗୁଠା ନାମା ବି ଆର୍ମି ନୁ ଆତଲାର ଜାମା ଟିକେ ଟିକେ ତାନେ ହେନେ ଲଟର ନାମେ କୁଣା ବନ କେବେ ବି ବଦନାମ ମାମା କାମା ନାମେ ଇ କୁଣା ସମାଜ କିଷାନ ସମାଜ ମିର୍ଦ୍ଧା କୁଡ଼ା ମାଟିଆ ନାମ ନିଜର ଜୀବନ ମାଟିକେ ଲାଗାନ ଚେଷ୍ଟା କାମତ ଆଉ ବି ଆଲାର ଯେତିକି ଭାଇ ବନ୍ଧୁ ମେନାନାର ଆର୍ ବି ଇ ଅଲ୍ ଇଣ୍ଡିଆ ରେଡ଼ିଓ ଗେ ହାନିନୁ ନେନ୍ ଜାମାର ନିବେଦନ କାମାଲା ନିମ୍ ଦେଶ ଲାଗିନ କାଲା ଦେଶ ଲାଗିନ କଥ ହେଲେ ଯାଇକିରି ନାମେ ଭାଷା ବଧ ସଂସ୍କୃତି ବଧ ନାମେ ଇଦାଦି ବାଛର ଖାଲି ନାମ ଇଆ ହିଆ ଖାଲି ଅଲଗା ଚାକିରି କାମଚିକିନ ମାରିଲା ଆର୍ମି ନୁ କାଲା ତବ ଯାଇକିରି ଆଲାର ତାନେ ଆହର ଯେ ନାମେ କିଷାନ କୁଣା ଗୁଠିଆର ତାନେ ମିର୍ଦ୍ଧା ଗୁଠିଆର ଚାହେ ନାମେ ଜାତିକେ ଆଉ ଟିକେ ନାମେ ମାନନ ପଠାନକୋଟ ତୁ ଟିକେ ଆମ୍ବକାନ ଯାଇକିନା ଆଜ୍ଞା ଗୁଠିଆର ପଠାନକୋଟ ନୁ ଯେତେବେଳେ ତାନେ ନେ ରାଜକାନ ପୋଷ୍ଟିଂ ହୁସାନ ବି କ୍ୟୁଆର୍ଟି ନୁ ରାଜକାନ 28-12-2015 ନୁ ଏନ୍ ସେଣ୍ଟର ଗେ

0: ମେଘତ୍ର ତାକି ଯେତେବେଳେ ଲଢ଼େଇ ମାନ ଯଦି ମାରିଲା ହେଲେ ତା ପାକିସ୍ତାନ ଆର୍ଗର କର ଅଣ୍ଟା ପୋଷ୍ଟ ବୋନ୍ କ୍ୟାପଚର କର ଅଣ୍ଟା ପାଡ଼ା ଲେଖାର ଇଆଡ଼ା ଦୁଇ ଘର ଇଆ ଦୁଇ ଘର ହୁନେ ଦୁଇ ଘର ହୁନେ ରାନାର ତାନେ ଅଲଗା ଅଲଗା ତାନେ ଏକାଥର ମୋଟର ପୋଷ୍ଟର ଏକାଥର 81 ମୋଟର ଏକାଥର 51 ମୋଟର ଏକାଥର MMG ଏକାଥର CMG ଇ UMG ହୁନେ ଅଲଗା ଅଲଗା ତାନେ ର AGL ତ ହୁଦିକେନ ବାଚାବାକେ ଲାଗାନ ହୁ ପାବୁ ବନେ ସାଙ୍ଗେ ସାଙ୍ଗେ କ୍ଲିୟରେନ୍ସ କାମ ଏକାଥରେ
1: ଟପ୍ ନାଲ ଖୋଦୁ ଗୁଟି ଆଜ୍ଞା
0: ହଁ ଟପ୍
1: ହେଲେ ଆରୁଣ୍ଟା କଥା ଯେ ହୁ ଯେନ୍ ରାଲକାର ବାକେ ନିମେ ଏକାନେ କେନେ ମାନେ ଯୋଗାଯୋଗ ମାନି ଯେ ହାସନା ତେଲ ନାର ହାସନା ତେଲ ନାର ହାସନା ତେଲ ନିମେ ଏକାନେ କିରି ନେମେ ଯୋଗାଯୋଗ କାମଦାର ନିମେ ତିଆ କାମଦାର ନିମେ ପ୍ଲାନ ଗୁଠି
0: ଆଜ୍ଞା ଜାମାତିନ କମ୍ୟୁନିକେସନ କମ୍ୟୁନିକେସନ ଫେଲ ମାନଜି କୁନି କରି କୁନ ତାନେ ଲଢେଇ ଫେଲ ଦୁ ବାନର ଆକୁନ ଯେନ୍ ତାନେ ଆମେ ଆକୁନ ଯେନ୍ ମାଞ୍ଜା ଆକୁନ ଯେନ୍ ଲଢେଇ ଯେନ୍ ମାଞ୍ଜା ଯେ ଆକୁନ ଅପରେସନ ସିନ୍ଦୁର ମାଞ୍ଜା ନାମେ ସବୁନୁ ପହିଲେ ନାମେ ତାନେ କମ୍ୟୁନିକେସନ ବନେ ଇୟାର ତାମେ ଏକା ଏକସନ କମ୍ୟୁନିକେସନ ତାମେ ନାମେ ଦୁଶ୍ମନ ଦେଶନୁ ଏକା ଏକା ସାଙ୍ଗ ରାଚା ହୁଦାନ ପହିଲେ ତାନେ ରାଡାର ବନ ତାନେ କ୍ଷତିଗ୍ରସ୍ତ କାମଚାର ତବ ଯାଇକିରି ତାନେ ତାମେ ସକ୍ସେସ ମିଳିଯା ତବ ଯାଇକିରି ତାନେ 800 ଯେନ୍ ତାନେ ତାମେ ତାତି ଯେନ୍ ତା ଏକାଚାର ମାର ଗିରା ବାଚାର ଇଣ୍ଡିଆ ବାଲାର ମିଜାଲ ବନ ତା ଏମ୍ ଲାଇନ ପହିଲେ ତିନ ବିଛା ବିକିରି ହେଡକ୍ୱାର୍ଟର କମ୍ପାନୀ କମ୍ପାନୀ ତିନ ପ୍ଲାଟୁନ ପ୍ଲାଟୁନ ତିନ ତାନେ ଫିର କମ୍ପାନୀ ତିନ ତାନେ ବାଟାଲିଅନ କେ ବାଟାଲିଅନ ତିନ ବ୍ରିଗେଡ୍ ବ୍ରିଗେଡ୍ ତିନ ତାନେ ଉପର ଲେବୁଲ କେ ତାମେ କାଇ ତାନେ କମ୍ୟୁନିକେସନ କେ ଲାଗି ଯଦି କିଛି ଅସୁବିଧା ମାନ ଯା କରା ବ୍ୟାଟେରୀ ଚାର୍ଜିଂ ହେଲେ କେନ ଅତଲି ସ୍ପେଶାଲ ଆ ବ୍ୟାଟେରୀ ଥି ତାନେ ଆକୁନ ତ ସୋଲାର ସିଷ୍ଟମ ବି ଚିଚା ଲାଗିଆ ତା ହୁତି ବ୍ୟାଟେରୀ ଥି ଚାର୍ଜ ମାନେ ଆମର ସେଟ୍ ରହି ମୋଟରଲା ସେଟ୍ ଯେମିତିକି ସେଟ୍ ଥି ତାନେ କଥାବାର୍ତ୍ତା ମାନ
1: ହେଲେ ନିମ ଟିକେ ଆଗଲିନ ତେଙ୍ଗାଲକାର ଯେ ନିମ ଟ୍ରେନିଂ ବି ଚାଲକାର ବୁରିକି ଟ୍ରେନିଂ ଚାଲକାର ଆର ନିମ ଇ ଯେନ୍ ଯୁଦ୍ଧ କାମ ନେବା କେନ୍ ଯେନ୍ ଅସ୍ତ୍ର ଶସ୍ତ୍ର ଚଲାବନା
0: ଆଜ୍ଞା
1: ଏକାନେ ଏକାନେ ମୁଁ ଟ୍ରେନିଂ ଅଛି କାଚକାର
0: ନେମ୍ ସ୍ମଲାର୍ସ ବି ଅଛି କାଞ୍ଚି କାଁ ଟ୍ରେନିଂ ଯେନ୍ଟାକି ଆମେ ଟ୍ରେନିଂଗେ ତାନେ ଆତିଲି ଆମେ ମଉନୁ MHOW ଜାନା ମିଲିଟ୍ରି ହେଡକ୍ୱାର୍ଟର ପୁଆର ହୁଦାନ ସର୍ଟ ଦି ମଉ ବାନାର ଆସାନ ଟ୍ରେନିଂ ଆସାନ ସାର୍ଟିଫିକେଟ୍ ଚିନା ତମେ ହିଁ ହାନି ଆତିଲି ପରମିସନ ଆତିଲି ତ ଯେତିକି ବାହାରିଥିନି ଇଣ୍ଡିଆ ସ୍ତ ମାରିଲା ବାହାରିଥିନ ବି ନେପାଲ ଭୁଟାନ ଶ୍ରୀଲଙ୍କା ଆଉ ବି ବାହାରି ଦେଶ ତାର ବାର୍ନର ହୁସାନକେ ଟ୍ରେନିଂ କରିଲେ ଅଫିସର ବି ହୁସାନ 9 ମାସ ଟ୍ରେନିଂ ଗଲାକାନ NDA ମଞ୍ଜିକୁନ ବି ହୁସାନ ତାନେ 9 ମାସ ଟ୍ରେନିଂ କାମ ବାଉନ ଦୁଇ ତ ଏମ୍ ହୁସାନ ତାନେ ଟ୍ରେନିଂ ଗଲାକାନ ସ୍ମଲ ଆର୍ମସ୍ ଗଲାକ କାଦାମ ତା ହୁସାନ ଟ୍ରେନିଂ ନୁ ତାନେ ଯେନ୍ ପୁଲିସ ଗୁଠାରେ ବି ଚାଲା ବାନାର ତାନେ ଇନ୍ସା ସତିଆର ବାନାର CMG ବାନାର 81 ଇ ତାନେ 51 ମୋଟର ବାନାର ତାର ପଛେ ହୁଦାନ ଟ୍ରେନିଂ କାମ ସ୍ମଲ ଆର୍ମସ୍ ଥିବାର ହୁଦକି ପଛେ ଫିର MMG AGL କାମ ଚିକା ଅଣ୍ଟା ଅଣ୍ଟା ତାନେ କୋର୍ସ 2 ମାସକେ ଆଦନ ତାନେ ମିଡିୟମ ମେସିନ ଗନ୍ ଆଉ ଅଣ୍ଟା ତାନେ AGL 30 mm ଅଟୋମେଟିକ ଇନର ଲଞ୍ଚର ବାନର ଆଦିକେ ଟ୍ରେନିଂ ଅଲଗା କାମ ଚିକା ସ୍ମଲ ଆମକେ ତାନେ ଯୋଡ଼େ ଟ୍ରେନିଂ କାମ ଯା 2-2 ମାସ 4 ମାସ ତବେ ଯାଇକିରି ତାନେ ନେଙ୍ଗା ଟ୍ରେନିଂକେ ମୌକା ଚିଚାର ଆଉ ତାନେ ବାକି ହାତଦାରେ ବି ନେମେ ତାନେ ଯବାନ ଗୁଠିଆରେ ବି ତାନେ ହୁ ହତିଆର ବିଷୟ ତି ଟ୍ରେନିଂ ଚିକା
1: ଟ୍ରେନିଂ ଚାଲକାର ହେଲେ ଆରୁଣ୍ଟା କଥା ଯେ ନିମ ତା ନିମେ ଯେନ ଉସାନ ରାଜକାର ନିମେ ଯେତେ ବେଟାଲିଅନ ରାଜକାର କା ନିମେ ଯେନ୍ ଟିମ୍ ରାଜକାର ବହୁତ ଯଦି ବି ହେଲେ ଆସନ ନିମାନ ସିଲେକ୍ସନ ନାଞ୍ଜାର ଆରୁ ନିମ ଯେହେତୁ ଅଣ୍ଟା ବଢ଼େଇ ନାଲକୁଣ୍ଟା ଉସନ କାମକାଜକାର ବୋଲିକିରି ପ୍ରଶଂସା ବି ନାଞ୍ଜାର ଆରୁ ନିମାନ ବିଦେଶ ବି ତାଇଆର ସାଉଥ ଆଫ୍ରିକା ବୋଲିକିରି ତେଙ୍ଗାଲକାର ତ ସାଉଥ ଆଫ୍ରିକାନ ତା ଟିକେ ଏକ୍ସପିରିଏନ୍ସ ତେଙ୍ଗର ନିମ ଯେ ଏକାନେ କେରକାର ଏକାନେକା ନିମାନ ଲାଗିଆ ହୁ କଥା ଟିକେ ଟିକେ ତେଙ୍ଗର
0: ଏମେ ଇସ୍ତିନ ଦିଲ୍ଲୀ ଇସ୍ତିନ ତାନେ ଫ୍ଲାଇଟ ମଞ୍ଜା ସ୍ପେଶାଲ ଫ୍ଲାଇଟ ରହିତାଙ୍ଗ ହେଲାଗାନ ଅନିନ୍ଦରକେ 300-400 ତାନେ 300-350 ତାନେ ହାନି ପେସେଞ୍ଜର ରକନାର କାନାର ଅନିନ୍ଦରକେ 8 ଘଣ୍ଟା କି 9 ଘଣ୍ଟା ରହି ତା ଅନାମ ଆଗେ ଚିନାର ଚାହାନୁ ଅଣ୍ଟା ତାନେ କାଙ୍ଗୋ ଦେଶ ଡାଇରେକ୍ଟ ମାନଲା ଏତୁର ଇନ୍ଦରକେ ହୁସାନ ତାନେ ବହୁତ ଗରିବତା ଆଥିଲେ ଟିକେ ଗଲା କାନ ତାନେ ଲଢ଼େଇ କାମନାର ଚିନା କ୍ରାଉଡ଼ ହୁସାନ ବହୁତ ଆଥିଲେ କ୍ରାଉଡ଼ କେସିସ ତ କିନ୍ସାସା ବୋଲି ଅଣ୍ଟା ଆଥିଲେ ତାଙ୍କେ ଚାହାନୁ ଆ କିନ୍ସାସା ଷ୍ଟେସନ ଅତ୍ତାବାଚାର ଆଉ ହୁସାନ ଅଣ୍ଟା କିନ୍ସାସା ଚାହାନୁ ଅଣ୍ଟା ବହୁତ ବଢ଼ିଆ ଅଣ୍ଟା ନାମେ ଇଣ୍ଡିଆନୁ ଏକାସନ ହେଲେ ଆସେ ନାଲାନୁ କା ସାଇଡ୍ ନୁ କି ମାନୁ ଚାହାନୁ ନେମ ଏକ କାମା ଚାଲାର କିନ୍ତୁ ହୁସାନ ତାନେ ଏକ କାମାକେ 2 କାମାକେ ମାଚିନାର ସାଫ ସୁତୁରା ତାନେ ବହୁତ ମହତ୍ଵ ଯଦି ପୁଲିସ ଏରିଆ କରା ଯଦି ଏକ କାମଲାର ଫାଇନ୍ ଲାଗା ବଡ଼ଚ ତାନେ ଯେତିକି ତମେ ହିସାବ ବି ଦେଉଥିଲେ ଟ୍ରାଫିକ ରୁଲ୍କେ ବହୁତ ବଢ଼ିଆ ଥିଲେ 2 ନମ୍ବର ହୁସ୍ତିନ ଏତିକି ଆମେ କାଙ୍ଗୋକେ ଅଚାର କାଙ୍ଗୋ ନୁ ତାନେ ବଢ଼ିଆ ହୁସାନ ଜାମାତିନ ଆମେ ୱାର୍ଲ୍ଡ ତି ବେଶୀ ତାନେ ହୁସାନ ସୁନା ଆଉ ନାମେ ହାନି ଦ୍ରବ୍ୟ ଆଥିଲି ନାମେ ଯେନ୍ତା ଇଆ ଆଥିଲି ନାମେ ୱେଷ୍ଟର୍ଣ୍ଣ ଓଡ଼ିଶାନୁ ଯେନ୍ତା ଆଥିଲି ସୁନା ରୂପା କୋଇଲା ଯେନ୍ତା ଆଥିଲି ହୁନେ ହୁସାନ ବହୁତ ତାନେ ସୁନା ଆଥିଲି ପ୍ରାକୃତିକ ସମ୍ପଦ ଭରପୁର ଆଥିଲି ତା ପୁରା କିଆ ଗରମ ମାନାଲି ଏତିକି ଗରମ ମାନେ ଯେ ଲାଭା ମାନିକିରି ପୁରା ତାନେ ପାର୍ତାକେ ଉର୍ଖାଲି ଆର୍ ଲାଭା ବନ୍ଦ ତାନେ ଉର୍ଖାଲି ଆର୍ ଲାଭା ତିନ ଆଲାର ଏସ୍କେ ବଚାବାକେ ଲାଗନ୍ ତାନେ ଏମ୍ ଗୁଠିଆ ଥିଲା ଆଉ ହୁତି ତାନେ ହୁସ୍ତା ଆଲାର ଏତିକି ଗରିବା ଥିଲା हेसु तिहाल भी कामा बाल्यार चास कामा बाल्यार ने में जाकिरी हमें पल्टन जाकिरी उसान हेसु चास कामा के सिखावा चिकानार उनटा यूनिवर्सिटी भी उनटा काम चार चार पढ़ा लिखर वाले की परिवर्तन मान बोली तमें संता साइकिल इन्ने वाला कांकुगे साइकिल रही दी चौकी आगे।

ଏଥର ଶୁଣୁଛନ୍ତି ଅରିଜିତ ସିଂଙ୍କ କଣ୍ଠରେ ପଠାକା କଥାଚିତ୍ରର ଏହି ଗୀତଟି। ଗୀତ ରଚନା ଗୁଲଜାର, ସଙ୍ଗୀତ ବିଶାଲ ଭରଦ୍ୱାଜ।

ଶୁଣୁଛନ୍ତି ସାଟେଲାଇଟ୍ ଶଙ୍କର କଥାଚିତ୍ରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ମିଥୁନ ଅରିଜିତ ସିଂ ଏବଂ ଆକାଶ ଶର୍ମା। ଗୀତ ରଚନା ଏବଂ ସଙ୍ଗୀତ ମିଥୁନ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଏଥିରେ ଶୁଣନ୍ତୁ ଜିନ୍ଦିଗି ନ ମିଲେଗି ଦୁବାରା କଥାଚିତ୍ରର ଏହି ଗୀତଟି ଗୀତ ରଚନା ଝାବେଦକ୍ତ ସଙ୍ଗୀତ ଶଙ୍କରେଶନ ଲୟ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅଲିସା ମେଣ୍ଡସ ଏବଂ

ଶୁଣିଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ସନ୍ଦେଶ ଟୁ ସୋଲଜର୍ସ ରିଲି କରିବୁ କିଛି ସମୟ ପରେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଇବା କାଲିନୁ ମୂଲ ହେବା ପାଞ୍ଚଟା ରାଷ୍ଟ୍ରର ଗସ୍ତ। ଭିନ୍ ଭିନ୍ ଆନ୍ତର୍ଜାତିକ ସମସ୍ୟା, ଦ୍ୱିପାକ୍ଷିକ ପ୍ରସଙ୍ଗ, ରଣନୈତିକ ଭାଗିଦାରୀ ଉପରେ କରିବେ ରାଷ୍ଟ୍ରମାନଙ୍କ ସଙ୍ଗେ ଆଲୋଚନା ଆଉ ମତ ବିନିମୟ। ବୈଦେଶିକ ମନ୍ତ୍ରୀ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀନ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରମାନଙ୍କର ଦୁଇଦିନିଆ ସମ୍ମିଳନୀର କରୁଛନ୍ ଅଧ୍ୟକ୍ଷତା। ବ୍ରିକ୍ସ ବିଦେଶ ମନ୍ତ୍ରୀମାନେ ନୂଆଦିଲ୍ଲୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କରିଛନ୍ ସାକ୍ଷାତ। କେରଳର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ କଂଗ୍ରେସ ବିଧାୟକ ଭିଡି ସତୀଶନ। ରାଜ୍ୟ ଆଇନ ଶୃଙ୍ଖଳା ସ୍ଥିତିକେ ନେଇକରି ଆଜି ସଂଜେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାଟି ହେବା ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇ ଦେଶବ୍ୟାପୀ ଅଦାଲତମାନଙ୍କେ ବିଚାରାଧୀନ ମାମଲାମାନଙ୍କର ଆପୋଷ ସମାଧାନ ସମାରୋହ କରିବାର ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଚିବସ୍ତରୀୟ ବୈଠକଟି ଦେଲେ ନିର୍ଦ୍ଦେଶ। ବିଶ୍ୱର ତେଲ ଗ୍ୟାସ ଯୋଗାଣ ସଂକଟ ସ୍ଥିତି ଭିତରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ ବୋଲି ଆଜି ସଚିବସ୍ତରୀୟ ବୈଠକ ଉତାରୁ ଗଣମାଧ୍ୟମକେ ନିଜର ପ୍ରତିକ୍ରିୟା ଦେଲେ ମୁଖ୍ୟ ଶାସନ ସଚିବ। ରାଜ୍ୟ ଆଇବା ଜୁଲାଇ ମାସ ପହିଲାନୁ ଭୋଟର ତାଲିକାର ତିନି ନମ୍ଘର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ହେବା ମୂଲ। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ରଥ ନିର୍ମାଣ ଜାରି ରହିଛେ। ତିନି ରଥର 32 ଚକା ନିର୍ମାଣ ଶେଷ ହୋଇକରି ଏଛେନ୍ ଜାରି ରହିଛେ ଭୂଇଁ ଚଉତା ତିଆରା କାମ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନ ଜଳ ପରିମଳ ମିଶନର ସମୀକ୍ଷା ବୈଠକ ହୋଇଛି ଅନୁଷ୍ଠିତ। ଜିଲ୍ଲାପାଳ ଜିଲ୍ଲାନ ହେଉଥିବାର ସବୁ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାମ ତୁର୍ତ୍ତି ସାରବାକେ ଅଧିକାରୀମାନଙ୍କୁ ଦେଇଛନ୍ ପରାମର୍ଶ। ଝାରସୁଗୁଡ଼ା ବିମାନ ବନ୍ଦରନୁ ଆଇବା 21 ତାରିଖନୁ ମୂଲ ହେଉଛି ଷ୍ଟାର ଏୟାର ବିମାନ ସେବା। ଝାରସୁଗୁଡ଼ା ଭୁବନେଶ୍ୱର, ହାଇଦ୍ରାବାଦ ଝାରସୁଗୁଡ଼ା ଭିତରେ ବୁଧବାରକେ ଛାଡ଼ିକରି ବାକି 6 ଦିନ ଯାକ କରବା ବିମାନ ଚଳାଚଳ। ଆଇପିଏଲ୍ କ୍ରିକେଟ୍ଟି ଆଜି ସଂଜେ ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମ୍ର ପଞ୍ଜାବ କିଙ୍ଗ୍ସ ଆଉ ମୁମ୍ବାଇ ଇଣ୍ଡିଆନ୍ସ ଭିତରେ ଖେଳାଯିବା ମ୍ୟାଚ୍। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା ଶନିବାର ତକ ପଶ୍ଚିମ ବଙ୍ଗୋପସାଗର ଆଉ ଆଣ୍ଡାମାନ ସାଗର ଇଲାକାକେ ପହଞ୍ଚିବା ମୌସୁମୀ। ଏଚ୍ନିର ମୁଖ୍ୟ ଖବର ଶେଷ ହେଲା। ଏତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସଞ୍ଚାର ଶୁଣନ୍ତୁ, ପରିବେଷଣ କରିଛନ୍ତି ଦୁଃଖନାଶନ ବେହେରା ଏବଂ ସାଥୀମାନେ।

0: କୃଷ୍ଣ ଗୋଟେ ମାୟା କଲେ,
1: କିପରି
0: ଅଷ୍ଟପାଟବଂଶୀଙ୍କର କଥା ଶୁଣି ସେ ଗୋଟେ ମାୟା ଆରମ୍ଭ କଲେ।
1: କିପରି ମାୟା କଲେ ଗୁରୁ?
0: ଏହି ସମୟରେ ଦେବର୍ଷି ନାରଦ ସ୍ୱର୍ଗପୁରରୁ ଆସୁଛନ୍ତି କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ।

0: ଯେତେବେଳେ କୃଷ୍ଣଙ୍କୁ ଦେଖି ତାଙ୍କର ମନଟା
1: ଦୁଃଖିତ ହେଇଗଲା
0: ଦୁଃଖିତ ହେଇଗଲା ସେଇ ସମୟରେ କୃଷ୍ଣଙ୍କୁ ପଚାରୁଛନ୍ତି
1: ଆଚ୍ଛା
0: ଶ୍ରୀକୃଷ୍ଣ ମୁଖକୁ ଚାହିଁ ନାରଦ।

0: ଶିବଙ୍କର କଥା ଶୁଣି ନାରଦ ଦୁଃଖିତ ହେଲେ, ତାପରେ ବିଚାର କଲେ ନାରଦ ଅଷ୍ଟପାଠ ବଂଶୀଙ୍କ ସଙ୍ଗେ ଭେଟ ହେବା ପାଇଁ ଗଲେ।
1: ଆଚ୍ଛା।

ଏଇ କଥା ନାରଦଙ୍କ ଠାରୁ ଶୁଣି ନାରୀମାନେ ଘୋଡ଼ି ଦେବାକୁ ମନା କଲେ। ଏ କଥା ଶୁଣି ନାରଦ ମଧ୍ୟ ଦୁଃଖିତ ହେଲେ। ଏ କଥା ଶୁଣି ନ।

ଯେତେବେଳେ ନାରଦ ଗୋପପୁରକୁ ଯାଇଛନ୍ତି ସେଇ ସମୟରେ ପଚାରୁଛନ୍ତି ଗୋପୀମାନେ, ନାରଦ ତାଙ୍କର ଉତ୍ତର ଦଉଛନ୍ତି, କୃଷ୍ଣଙ୍କର କଥା କହୁଛନ୍ତି।

ରାଧା କହିଲେ କୃଷ୍ଣ ବଞ୍ଚି ଯାଆନ୍ତୁ, ମୁଁ ନର୍କରେ ପଡିଲେ ମଧ୍ୟ ମୋତେ ଚିନ୍ତା ନାହିଁ, ଏଇଆ ଭାବି ତାଙ୍କର ପାଦର ଧୂଳି ନାରଦଙ୍କୁ ଦେଇଛନ୍ତି। ନାରଦ ବହୁତ ଆନନ୍ଦିତ ହେଇ ସେଇ ଧୂଳି ଘେନିକରି ଆସୁଛନ୍ତି, ଧନ୍ୟବାଦ ଦେଇ ଆସୁଛନ୍ତି ରାଧାଙ୍କୁ। ଧନ୍ୟବାଦ।

0: ବିପରୀତ ରାଧାଙ୍କର ବିପରୀତ ଧାରାରେ ଯଦି ଆମେ ସମସ୍ତେ ଚାଲିଥିବା,
1: ରାଧାଙ୍କର ବିପରୀତ ଧାରାରେ କିପରି ଯିବା ଗୁରୁ?
0: ରାଧାଙ୍କର ବିପରୀତ ନାମ ଓଲଟା ହିସାବରେ ପଢ଼, ରାଧାକୁ ଓଲଟାଇ ପଢ଼ିଦେଲେ ଧାରା ହେଇଯିବ। ସେ ଆମେ ମନୁଷ୍ୟ ଜୀବନରେ ଯଦି ଧାରା ଉପରେ ନ ରହୁ ତାହେଲେ ଆମର ମନୁଷ୍ୟ ଜନ୍ମଟା ହଉଛି ଧୀକି। କିନ୍ତୁ ଯଦି

0: ଆମେ ଶ୍ରୀରାଧା କୃଷ୍ଣଙ୍କର ପାଦ ପଦ୍ମରେ ମନୋନିବେଶ କରିଥିବା ତେବେ ସେ ନିଶ୍ଚୟ ଦୁଃଖ ନାଶନ କରିବେ କି ପାଇଁ ମୋହନ, ନିଶ୍ଚୟ ସେ ଆମମାନଙ୍କର ଦୁଃଖ ନାଶନ କରିବେ।
1: ଶେଷ ହେଲା ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ସଞ୍ଚାର ଶୁଣୁଥିଲେ, ପରିବେଷଣ କଲେ ଦୁଃଖନାଶନ ବେହେରା ଏବଂ ତାଙ୍କର ସାଥୀମାନେ। ସାଥୀମାନେ ହେଲେ ବିରାଜ କୁମାରୀ ତାଣ୍ଡି, ଦାଫିଣ୍ଡର ସାହା ଏବଂ ବୀର ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ମୁଁ ଆପଣଙ୍କର ଆଜି ସନ୍ଧ୍ୟାର ଯୁବସାଥୀ ପ୍ରିୟା ଶତପଥୀ। କଥାରେ ଅଛି, ଅ ହେଲ୍ଦି ମାଇଣ୍ଡ ଲିଭ୍ସ ଇନ୍ ଅ ହେଲ୍ଦି ବଡି, ଅର୍ଥାତ୍ ସୁସ୍ଥ ଶରୀର ହିଁ ସୁସ୍ଥ ମନର ପ୍ରବାସସ୍ଥଳୀ। ସୁସ୍ଥ ରହିବା ପାଇଁ ଆମକୁ ଶାରୀରିକ ଓ ମାନସିକ ସ୍ତରରେ ଫିଟ୍ ରହିବା ଆବଶ୍ୟକ। ନିୟମିତ ବ୍ୟାୟାମ, ସନ୍ତୁଳିତ ଖାଦ୍ୟ ଓ ପର୍ଯ୍ୟାପ୍ତ ବିଶ୍ରାମ ଆମକୁ ସୁସ୍ଥ ରଖିଥାଏ। ଏକ ସୁସ୍ଥ ବ୍ୟକ୍ତି ନିଜକୁ ଉର୍ଜାବାନ ଏବଂ ଆତ୍ମବିଶ୍ୱାସୀ ଭାବେ ଅନୁଭବ କରେ। କିନ୍ତୁ ଆଜିର ଆଧୁନିକ ଜୀବନରେ ଫିଟନେସ୍ ଏକ ଆହ୍ୱାନ ହୋଇଛି। ବ୍ୟସ୍ତ ବହୁଳ ଜୀବନରେ ଲୋକେ ବାହାରୁ ଉତ୍ତମ ଖାଦ୍ୟ ନ ଖାଇ ଜଙ୍କ୍ ଫୁଡ୍ ଖାଉଛନ୍ତି। ଦୀର୍ଘ ସମୟ ପର୍ଯ୍ୟନ୍ତ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍ସ ଅର୍ଥାତ୍ ମୋବାଇଲ, କମ୍ପ୍ୟୁଟର ଧରି ବସି ରହୁଛନ୍ତି, ଯାହାଦ୍ୱାରା ଠିକ୍ ଭାବରେ ନିଦ ହେଉନାହିଁ। ଏହି ଦୁର୍ବଳ ଜୀବନଯାପନ ପ୍ରଣାଳୀ ପାଇଁ ଆଗକୁ ଯାଇ ଡାଇବେଟିସ୍, ହୃଦରୋଗ ଓ ମାନସିକ ଚାପ ଭଳି ସମସ୍ୟା ବଢ଼ୁଛି। ଏହି ଫିଟନେସ୍ର ଆବଶ୍ୟକତା ବୁଝିବା ପାଇଁ ଚାଲନ୍ତୁ ଶ୍ରୋତାବନ୍ଧୁ, ଫିଟନେସ୍ କୋଚ୍ ବିକାଶ ପୁଟେଲଙ୍କ ସହ ଶୁଣିବା ଏକ ସାକ୍ଷାତକାର। ସାକ୍ଷାତକାରଟି କରିଛନ୍ତି ତନୁଶ୍ରୀ ବେହେରା।
1: ନମସ୍କାର ସାର୍।
2: ନମସ୍କାର ମ୍ୟାଡ଼ାମ।
1: ଆପଣଙ୍କୁ ଆମ ଯୁବବାଣୀର ଖେଳ ଜଗତ କାର୍ଯ୍ୟକ୍ରମକୁ ବହୁତ ବହୁତ ସ୍ୱାଗତ।
2: ଆଜ୍ଞା,
1: ଆପଣଙ୍କ ପରିଚୟ ପ୍ରଦାନ କରନ୍ତୁ ପ୍ରଥମେ।
2: ମୁଁ ବିକାଶ ପୁଟେଲ, ରେଙ୍ଗାଲି ଫିକାଜ ଏକାଡେମୀର ଟ୍ରେନର ଏବଂ କୋଚ୍, 3-time ଅଲ୍ ଓଡ଼ିଶା କବାଡ଼ି ଚାମ୍ପିଅନସିପ୍ର ମେମ୍ବର ଏବଂ 3-time ଅଲ୍ ଇଣ୍ଡିଆ ୟୁନିଭର୍ସିଟିର ଏଥଲେଟିକ୍ ମେମ୍ବର।
1: ଆଜ୍ଞା, ତ ଆପଣ କହିଲେ ଜଣେ ଆପଣ ଫିଟନେସ୍ ଟ୍ରେନର, ଆପଣ କବାଡ଼ି ପ୍ଲେୟର ମଧ୍ୟ, ତ ଆଜ୍ଞା ଫିଟନେସ୍ ଟ୍ରେନର ଭାବରେ ଆଜି ଆପଣ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ସେହି ଯାତ୍ରାର ଆରମ୍ଭ କେମିତି ହୋଇଥିଲା? ମାନେ ଛୋଟବେଳରୁ ଆଗ୍ରହ ଥିଲା ନା ଜୀବନରେ କୌଣସି ଘଟଣା ଆପଣଙ୍କୁ ଏହି ଜାଗାକୁ ଆଣି ପହଞ୍ଚାଇଥିଲା?
2: ନା, ମୋର ତ ସେମିତି କିଛି ନିର୍ଦ୍ଦିଷ୍ଟ ଏୟାରଲାଇନ୍ରେ ଯିବା ପାଇଁ କିଛି ଆଗ୍ରହ ନଥିଲା। ମୋର ପ୍ରଥମ କ୍ଷେତ୍ର ଥିଲା ମୋର ଡିଫେନ୍ସରେ ଯିବା, କିନ୍ତୁ ଘରର ସମସ୍ୟା ଏବଂ ପରିସ୍ଥିତି ଯୋଗୁଁ ମୁଁ ଗୋଟେ ଥର ଇଣ୍ଡିଆନ୍ ଆର୍ମିରେ ପାଇବା ସତ୍ତ୍ୱେ ବି ମୁଁ ସେ ଜାଗାକୁ ଛାଡ଼ିବା ପାଇଁ ବାଧ୍ୟ ହେଲି, କାହିଁକି ଘରର ପରିସ୍ଥିତି ଯେମିତି ଥିଲା।
1: ଆଜ୍ଞା,
2: ଏବଂ ନିର୍ଦ୍ଦିଷ୍ଟ ଗୋଟେ ସମୟ ଏମିତି ଆସିଲା ଯେଉଁଠିକି ମୋତେ ବାଧ୍ୟ ହେଲା କି ମୁଁ, ନା ମୋର ଏବେ ଡିଫେନ୍ସ ନହେଲେ ମୁଁ ଆମର ଛୋଟ ଛୋଟ ପିଲାମାନଙ୍କ ପାଇଁ ଏବଂ ଦେଶର ଯୁବପିଢ଼ି ପାଇଁ ମୁଁ କିଛି କରିବା ପାଇଁ ନିଜକୁ ମନେ କଲି।
1: ଏଇଟା ତ ବହୁତ ସୁନ୍ଦର କଥା ଆଜ୍ଞା କହିଲେ ଯେ ଆପଣଙ୍କର ସଂଘର୍ଷ ମଧ୍ୟ ରହିଛି। ନିଶ୍ଚିତ ଭାବରେ ପ୍ରତ୍ୟେକଟି ସଫଳତା ପଛରେ କିଛି ନା କିଛି ସଂଘର୍ଷ ସମସ୍ତଙ୍କର ରହିଥାଏ। ବିନା କଷ୍ଟରେ ତ ଆମକୁ କୃଷ୍ଣ ମିଳେନି କଥାରେ ଅଛି, ତ ଆପଣ ଯେଉଁ କହିଲେ ଆପଣଙ୍କର ଯେଉଁ ସବୁ ସଂଘର୍ଷ ରହିଛି ସେ ସଂଘର୍ଷ ମଧ୍ୟରେ ଆପଣ ଲଢ଼ିକି ଆଜି ଏହି ସ୍ଥାନରେ କେମିତି ଭାବରେ ପହଞ୍ଚିଲେ, ଆଜିର ଅନୁଭୂତି କେମିତି ଅଛି ଏହି ସ୍ଥାନକୁ ପହଞ୍ଚି ସାରିବା ପରେ?
2: ମୁଁ ଗୋଟେ ଆକ୍ଚୁଆଲି କହିବାକୁ ଗଲେ ପ୍ରଥମେ ଗୋଟେ କବାଡ଼ି ପ୍ଲେୟର ଥିଲି।
1: ଆଜ୍ଞା,
2: ମୋର ସଂଘର୍ଷ ଥିଲା, ମୁଁ ଗୋଟେ ଷ୍ଟେଜ୍ ମ୍ୟାଚ୍ରେ ମୋର ଭଲ ପ୍ରଦର୍ଶନ ଥିଲା, କିନ୍ତୁ ଆମ ଓଡ଼ିଶାରେ କହନ୍ତିନି କି ଆମକୁ ବହୁତ ଲଢ଼ିବାକୁ ପଡ଼େ, ସେ ଜାଗାରେ ମୁଁ ଲଢ଼ି ପାରିଲିନି କାହିଁକି ଆମର କୋଚ୍ ମାନେ ମୋ ସହ ଥିଲେନି।
1: ଆଜ୍ଞା,
2: ସେ କ୍ଷେତ୍ରରେ ମୁଁ ଭାବିଥିଲି କି ତାପରେ ମୁଁ କବାଡ଼ିରୁ ମୁଁ ନିଜକୁ କ୍ୱିଟ୍ କରିବି। ଧୀରେ ଧୀରେ ମୁଁ ଫିଟନେସ୍ ପ୍ରତି ଧ୍ୟାନ ଦେଲି ଆଉ ମୁଁ ଗୋଟେ ଭଲ ଏଥଲେଟିକ୍ ପ୍ଲେୟାର ବି, ଏବଂ ଧୀରେ ଧୀରେ କରିକି ଆମ ରେଙ୍ଗାଲି ଅଞ୍ଚଳରେ ରେଙ୍ଗାଲି ବ୍ଲକରେ ଯାହା ସବୁ କାର୍ଯ୍ୟକ୍ରମ ହୁଏ ଫିଟନେସ୍ ବାବଦରେ ହଉ, ଆମର ସ୍କୁଲ ବାବଦରେ ହଉ, ସେଇଠାରେ ମୁଁ ଗେଷ୍ଟ ପିଟି ହିସାବରେ ସବୁ ଜାଗାକୁ ଯାଏ।
1: ତ ମାନେ କୌଣସି ବି ଆମେ କାର୍ଯ୍ୟ କରୁଛେ ଗୋଟିଏ ଗୁରୁର ଆବଶ୍ୟକତା ରହିଥାଏ ପ୍ରତ୍ୟେକଟି କ୍ଷେତ୍ରରେ, ବା କୌଣସି ଏମିତି ବ୍ୟକ୍ତି ଥାନ୍ତି ଯାହାକୁ ଦେଖିକି ଆମେ ଆକର୍ଷିତ ହୋଇଥାଉ କି

0: ଏହି କାର୍ଯ୍ୟରେ ଆମକୁ ଆଗକୁ ବଢ଼ିବାର ଅଛି ବୋଲି କି ଏମିତି ଜଣେ ବ୍ୟକ୍ତି ଥିଲେ କି
1: ନା
0: ଆପଣଙ୍କ
1: ମ୍ୟାଡ଼ାମ,
0: ଜୀବନରେ?
1: କ୍ଷମା କରିବେ, ମୋ ଲାଇଫରେ ସେମିତି କିଛି କେହି ଗୁରୁ ନାହାନ୍ତି।
0: ଆଜ୍ଞା
1: ମୁଁ ନିଜେ ଦେଖିକି, ମୁଁ ଲୋକମାନଙ୍କୁ ଦେଖିକି, ଆମ ରେଙ୍ଗାଲିରେ ଗୋଟେ NCC ଥିଲା,
0: ଆଜ୍ଞା
1: ସେଠି ମୁଁ ଦେଖିଥିଲି କି ନା NCCରେ ଗଲେ ଲୋକମାନେ କେମିତି ଫିଟ୍ ରହନ୍ତି, ଦେଶ ପାଇଁ ସେବା କରନ୍ତି, ସେକୁ ମୁଁ ଦେଖି ଏଇ କ୍ଷେତ୍ରରେ ଯିବା ପାଇଁ ମୁଁ ନିଜକୁ ଆଗ୍ରହ ପ୍ରକାଶ କଲି।
0: ଏଟା ତ ବହୁତ ସୁନ୍ଦର କଥା ଆଜ୍ଞା। ମାନେ ଗୁରୁର ତ ଆବଶ୍ୟକତା ରହିଥାଏ ଆମକୁ ଗାଇଡ୍ କରିବା ପାଇଁ ପ୍ରତ୍ୟେକଟି କ୍ଷେତ୍ରରେ। ଆପଣଙ୍କ ସେମିତି କିଛି ନଥିଲା ଓ ଆପଣଙ୍କର ଆଗ୍ରହ ଆଜି ଆପଣଙ୍କୁ ଏହି ସ୍ଥାନରେ ଆସିକି ପହଞ୍ଚାଇଛି, ଏଇଟା ବହୁତ ବଡ଼ କଥା। ଆପଣ ଜଣେ ଫିଟନେସ୍ ଟ୍ରେନର, ତ ଆପଣ ସୁସ୍ଥ ଜୀବନ ପ୍ରତି, ସୁସ୍ଥ ଶରୀର ପ୍ରତି ପ୍ରତ୍ୟେକଟି ସମୟରେ ଧ୍ୟାନ ଦେଉଛନ୍ତି। ଯଦି ଆପଣଙ୍କ ଜୀବନରେ ଫିଟନେସ୍ର ଗୋଟିଏ ସରଳ ପରିଭାଷା ଦେବାକୁ କୁହାଯାଏ, ତ କ'ଣ କହିବାକୁ ଚାହିଁବେ?
1: ପ୍ରଥମତଃ ମ୍ୟାଡ଼ାମ ହେଲା ନିଜର ଗୋଟେ ଡେଡିକେସନ।
0: ଆଜ୍ଞା
1: ଆମେ ଯଦି ଗୋଟେ ଜିନିଷକୁ କଣ୍ଟିନ୍ୟୁ ଭାବରେ ତାକୁ ଆମେ ପ୍ରକାଶ କଲା, ତାପରେ ହିଁ ଆମେ ଗୋଟେ ସଫଳ ସଫଳ ମଣିଷ ହେବା ଆଉ ନିଜ ପ୍ରତି ଆମେ ନିଜ ଶରୀର ପ୍ରତି ଯତ୍ନବାନ ହେବା।
0: ଆଜ୍ଞା
1: ଡେଲି ଆମେ ସକାଳୁ ଉଠିବା ପ୍ରଥମ କଥା, ତାପରେ ଆମେ ଆମ ନିଜକୁ ସକାଳରୁ ଗୋଟେ ସେଡ୍ୟୁଲ୍ ଆମ ପାଇଁ ଆମର ସେଟିଂ କରିବାର ଅଛି, ଯାହାକୁ କୁହାଯାଏ ଡିସିପ୍ଲିନ୍। ଯଦି ଆମ ଲାଇଫରେ ଡିସିପ୍ଲିନ୍ ନାହିଁ, ତେଣୁ ଆମେ କୌଣସି କାର୍ଯ୍ୟ କରିବା ପାଇଁ ଅସମର୍ଥ ହେଉ।
0: ନିଶ୍ଚିତ ଭାବରେ ଆଜ୍ଞା। ମାନେ ଆଜିକାଲି ମାନେ ଯୁବପିଢ଼ିଙ୍କୁ ତ ଆପଣ ଦେଖୁଛନ୍ତି, ସେମାନେ ଆଜିକାଲି ଯେଉଁ ଲୋକମାନେ ଅଛନ୍ତି ଫିଟନେସ୍କୁ କେବଳ ଗୋଟିଏ ଶାରୀରିକ ସୌନ୍ଦର୍ଯ୍ୟ ସହ ଦେଖୁଛନ୍ତି। ମାନେ ସୋସିଆଲ ମିଡ଼ିଆରେ ବଡି ଟ୍ରାନ୍ସଫର୍ମେସନ୍ ହେଉ କି ଏକ୍ସପେକ୍ଟ ଦେଖି ଅନେକ ଯୁବପିଢ଼ି ଅତ୍ୟନ୍ତ ଶୀଘ୍ର ଫଳ ଚାହୁଁଛନ୍ତି କି ଆମକୁ ଏପରି ବନିବାର ଅଛି ବୋଲି, ଆଉ ଏଭଳି ତୁରନ୍ତ ପରିବର୍ତ୍ତନ ଆକାଂକ୍ଷା ରଖିକି ସେମାନେ ବିଭିନ୍ନ ଦ୍ରବ୍ୟ ମଧ୍ୟ ଗ୍ରହଣ କରୁଛନ୍ତି। ତ ଜଣେ ଶାରୀରିକ ପ୍ରଶିକ୍ଷକ ଭାବରେ ଏଇଟା କେତେ ଦୂର ପର୍ଯ୍ୟନ୍ତ ଠିକ୍, ଆଉ କ'ଣ ଆଗକୁ ଯାଇକି ଏହା ଆମ କୁପ୍ରଭାବ ପଡ଼ିବ କି ଆମ ଶରୀର ଉପରେ?
1: ଆଜ୍ଞା ମ୍ୟାଡ଼ାମ, ଆପଣ ଦେଖିଥିବେ ଆଜିକାଲି ଯୁବପିଢ଼ି
0: ଆଜ୍ଞା
1: ସପ୍ଲିମେଣ୍ଟ ବାବଦରେ ସେମାନେ ବେଶି ଆଜିକାଲି ଗୁଗୁଲରେ ସର୍ଚ୍ଚ କରୁଛନ୍ତି, କିନ୍ତୁ ସେଇଟା ଗୋଟେ ଲିମିଟେଡ୍ ଟାଇମ୍ ପାଇଁ।
0: ଆଜ୍ଞା
1: ଆପଣ ଆଜିକାଲି ଦେଖିଥିବେ ଯେଉଁମାନେ ବି ଜିମ୍ ଯାଉଛନ୍ତି, ମୁଁ ବି ଯେ ଜିମ୍ ଯାଉଛନ୍ତି, ସେମାନେ ସପ୍ଲିମେଣ୍ଟ ୟୁଜ୍ କରୁଛନ୍ତି, ଆଉ ସେଇଟା ଗୋଟେ ଲିମିଟେଡ୍ ପାଇଁ ତାଙ୍କର ବଡ଼ିରେ ଥାଏ। ଲେକିନ୍ ଆପଣ ଦେଖିଥିବେ ଆଜିକାଲିରେ, ଆଗକାଳର ମଣିଷମାନେ ଯେଉଁମାନେ ଥିଲେ, ସେମାନେ ଏବେ ବି ସୁସ୍ଥ ସୁସ୍ଥ ତାଙ୍କର ଶରୀର ଅଛି, କାହିଁକିନା ସେମାନେ ନେଚୁରାଲ୍ ଜିନିଷ ଗ୍ରହଣ କରୁଥିଲେ। କିନ୍ତୁ ଆଜିକାଲି ଯୁବପିଢ଼ିମାନେ ସେଟାକୁ ଗୋଟେ ସୋ ଅଫ୍ କରିଦେଲେଣି ଫିଟନେସ୍ ପାଇଁ, କି ଆମେ ଆମେ ଲୋକଙ୍କୁ ଦେଖେଇବୁ। ଏଇଟା ଦେଖେଇବା କଥା ନୁହଁ, ଏଇଟା ହେଲା ଆମ ନିଜ ଭିତରେ ଗୋଟେ ଫିଟନେସ୍ ଓ ଆମ ଲାଇଫ୍ ଟାଇମ୍ କେମିତି ଆମେ ଲଙ୍ଗ୍ ତାଙ୍କୁ ଜୀବନଯାପନ କରିବା, ଆମେ ସେପରି ଆମେ ତାଙ୍କୁ ନେବା କଥା। ଲେକିନ୍ ଯୁବପିଢ଼ି ଆଜିକାଲିର ଗୋଟେ ଆଟ୍ରାକ୍ସନ୍ ହେଉଛନ୍ତି ସୋସିଆଲ୍ ମିଡ଼ିଆ। ସୋସିଆଲ୍ ମିଡ଼ିଆ ପାଇଁ ଆମେ ଏଇ ଜିନିଷମାନେ ଦ୍ରବ୍ୟ ୟୁଜ୍ କରୁଛୁ, କିନ୍ତୁ ସେ ଜିନିଷ କରିବା କଥା ନୁହଁ।
0: ବହୁତ ଭଲ କଥାଟିଏ କହିଛନ୍ତି। ନିଶ୍ଚିତ ଭାବରେ ଆଜିକାଲି ସୋସିଆଲ ମିଡ଼ିଆ ଲାଇଫରେ, ମାନେ ସୋସିଆଲ ମିଡ଼ିଆ ଟାଇମରେ, ସମୟରେ କ'ଣ ହେଉଛି କି ମୋତେ ତାଠାରୁ ଆଗକୁ ବଢ଼ିବାର ଅଛି, ମୋତେ ଏମିତି ବନିବାର ଅଛି, ଏଇସବୁ ଚକ୍କରରେ କ'ଣ ହେଉଛି କି ଯୁବପିଢ଼ି ଯେଉଁ ଅଛନ୍ତି ସେମାନେ ଖରାପ ଜିନିଷ ପ୍ରତି ଆକର୍ଷିତ ହୋଇଯାଉଛନ୍ତି, ଯେଉଁଟାକି ଠିକ୍ ନୁହଁ। ଆଉ ଯେଉଁ କଥା ଆପଣ କହିଲେ କି ଆଜିକାଲି ଜିମ୍ ଯାଉଛନ୍ତି, ବିଭିନ୍ନ ପ୍ରକାର କସରତ କରୁଛନ୍ତି, ଆଗକାଳରେ ତ ସବୁ ନ୍ୟାଚୁରାଲ ଥିଲା, ମାନେ ଗାଁରେ ଦେଖିବାକୁ ଗଲେ ଏବେ ମଧ୍ୟ ସେମାନେ ବହୁତ ଫିଟ୍ ରହୁଥିଲେ। ତ ଯେଉଁ କଥା ଆପଣ କହିଲେ ବିଲକୁଲ ଠିକ୍ କହିଛନ୍ତି। ଆଜିକାଲି ଯୁବମାନେ ପ୍ରାୟ ଦେଖୁଛନ୍ତି କି ନିଜ ବଡିକୁ ଫିଟ୍ ରଖିବା ପାଇଁ ଜିମ୍ ଯାଉଛନ୍ତି ଯେମିତି କହିଲେ, କିନ୍ତୁ ଜିମ୍ ତ ଯାଉଛନ୍ତି ସହରାଞ୍ଚଳରେ ପ୍ରାୟତଃ, କିନ୍ତୁ ସମସ୍ତଙ୍କ ପାଇଁ ଏଇଟା ମାନେ ସମ୍ଭବ ନୁହେଁ କି ସଭିଏଁ ଜିମ୍ ଯାଇକି ନିଜ ସୁସ୍ଥ ଶରୀର କରିପାରିବେ। ତ ଯଦି ଜଣେ ଘରେ, ସାଧାରଣ ଲୋକ ଯଦି ଘରେ ରହିକି ତାର ସୁସ୍ଥ ଶରୀର ପାଇଁ କ'ଣ କଲେ ସେ ସବୁ ମାନେ ସେ ଫିଟ୍ ରହିପାରିବ ଘରେ ମଧ୍ୟ?
1: ଦେଖନ୍ତୁ ମ୍ୟାଡମ, ମେନ୍ ଜିନିଷ ହେଲା ଆମେ ଆମ ଲାଇଫରେ ଗୋଟେ ସେଡ୍ୟୁଲ୍ ଫିଟ୍ କରିବା।
0: ଆଜ୍ଞା,
1: ସେ କ୍ଷେତ୍ରରେ ଆମେ ଡେଲି ସେଡ୍ୟୁଲ୍, ମାନେ ଏଇଟା ନୁହେଁ କି ଯେ ଆମେ ଆଜି ଗୋଟେ ସେଡ୍ୟୁଲ୍ ଫିଟ୍ କରିଦେଲା ସେଟା କାଲି କରିବାନି ନା, ଆମେ ଘର କାର୍ଯ୍ୟ କରିପାରିବା, ସେଟା ବି ଗୋଟେ ଫିଟନେସ୍ ଆମ ପାଇଁ। ଆପଣ ଆଜିକାଲି ଗୋଟେ ଜିନିଷ ଦେଖୁଥିବେ, ଆଗକାଳ ଲୋକମାନେ ଯେଉଁଟା ପ୍ରିଭିୟସ୍ ଯେଉଁ ଆମେ ଘର କାମ କରୁଥିଲା ସେ ଜିନିଷକୁ ଆଜିକାଲି ଆମେ ଜିମ୍ରେ ୱାର୍କଆଉଟ୍ କରୁଛୁ। ତ ଆମେ ଆମେ ପୁରୁଣା କାଳେ ଯେଉଁ ଯେଉଁ ଜିନିଷ ହେଉଥିଲା ଆମେ ସେ ଜିନିଷକୁ ଟିକେ ଧ୍ୟାନ କରିବା, ଯେଉଁ ଆମେ ସୋସିଆଲ୍ ମିଡ଼ିଆ ୟୁଜ୍ କରୁଛୁ, ସୋସିଆଲ୍ ମିଡ଼ିଆରେ ଆମେ ଦେଖିବା କି ଆଗକାଳ ଲୋକମାନେ କେମିତି ଫିଟ୍ ରହୁଥିଲେ, ସେଇ ଜିନିଷ ଆମେ ଏବେ ରିପିଟ୍ କରୁଛୁ, ଲେକିନ୍ ଗୋଟେ ସପ୍ଲିମେଣ୍ଟ ଜରିଆରେ। କିନ୍ତୁ ଆଗ ସେଟା ଆମେ ନ୍ୟାଚୁରାଲ୍ ଖାଦ୍ୟ ଖାଇବା ପାଇଁ ଖାଉଥିଲା, ସେଥିପାଇଁ ଆମେ ଆଜିକାଲି, ମୁଁ ନିଜେ କହୁଛି, ମୁଁ ବାହାର ଜିନିଷ କେବେ କିଛି ୟୁଜ୍ କରେନି, ଯାହା ଖାଇବି ନ୍ୟାଚୁରାଲ୍ ଖାଇବି। ନ୍ୟାଚୁରାଲ୍ ଜିନିଷ ଖାଇଲେ ଆମେ ଆମ ଲାଇଫ୍କୁ ଲଙ୍ଗ୍ ଟାଇମ୍ ଆଗକୁ ନେଇପାରିବା।
0: ଗୋଟେ ସୁସ୍ଥ ଶରୀର ପାଇଁ କସରତ ଯେତିକି ଜରୁରୀ ବା ୟୋଗା ଯେତିକି ଜରୁରୀ, ସେତିକି ସୁନ୍ଦର ଖାଦ୍ୟ ଅଭ୍ୟାସର ମଧ୍ୟ ଆମକୁ ଆବଶ୍ୟକତା ରହିଛି। ତ ଆପଣଙ୍କ ନଜରରେ କେମିତି ଭାବରେ ଖାଦ୍ୟ ଅଭ୍ୟାସ ରହିବା ଦରକାର? କ'ଣ ପାଇଁ ନା ଆଜିକାଲି ଦେଖୁଛନ୍ତି ଆମର ଯେଉଁ ଯୁବପିଢ଼ି ଅଛନ୍ତି ଜଙ୍କ୍ ଫୁଡ୍ ଆଡ଼କୁ, ମସଲା ଖାଦ୍ୟ ଆଡ଼କୁ ଆକର୍ଷିତ ହେଉଛନ୍ତି। ତ ଜଣେ ଫିଟନେସ୍ ଟ୍ରେନର ଭାବରେ ଆପଣ କ'ଣ କହିବାକୁ ଚାହିଁବେ, କେମିତି ପ୍ରକାର ଖାଦ୍ୟପେୟ ଖାଇଲେ ଆମର ଶରୀର ସୁସ୍ଥ ରହିବ ବୋଲି?
1: ଦେଖନ୍ତୁ ମ୍ୟାଡ଼ାମ, ଆମର ଗୋଟେ ହେଲା ମେନ୍ ଜିନିଷ ହେଲା ଆମେ ବାହାର ଜିନିଷକୁ ଆଜିକାଲି ବେଶୀ ପ୍ରଭାବ ପକାଉଛୁ।

0: କାହିଁକିନା ସେଇଟା ଦେଖିବାକୁ ଭଲ,
1: ଆଜ୍ଞା
0: ଲେକି ତାହା ଭିତରୁ ଭଲ ନଥାଏ। ଦେଖନ୍ତୁ ଆଜି ବି ଯେଉଁମାନେ ନେଚୁରାଲ ନେଚୁରାଲ ଫିଟ୍ ରହିବା ଚାହୁଁଛନ୍ତି ସେମାନେ ସତୁ, ଆମର ଯେଉଁ ଚନା ପାଉଡ଼ର ରହେ,
1: ହଁ ହଁ
0: ସତୁ ଏବଂ ଗୋରସ, ସେଇଟା ଆମେ ମିଳେଇକି ଯଦି ପିଇ ପାରିଲା ତ ସେଇଟା ଆମ ବଡି ପାଇଁ ବହୁତ ଭଲ। ଆଉ ଏମିତି ବହୁତ ଜିନିଷ ଅଛି ଯେ ଆମ ଲାଇଫରେ ଆମେ ତାକୁ ଗ୍ରହଣ କରିପାରିବା, ଯେମିତି ଚଣା ହେଲା, ଗୋରସ ହେଲା, କେଲା ହେଲା, ଏଇ ଜିନିଷ ହେଲା ଆମ ବଡିକୁ ଫ୍ୟାଟ୍ ଦିଏ ଏବଂ ଷ୍ଟେମିନା ଦିଏ।
1: ଆଜ୍ଞା ନିଶ୍ଚିତ ଭାବରେ, ହଁ ଏଇଟା ତ ଠିକ୍ କଥା କହିଲେ, ଯେଉଁ ସବୁ ଆପଣ ଖାଦ୍ୟ ଅଭ୍ୟାସ କଥା କହିଲେ ସେସବୁ ବହୁତ ଆମ ଦେହକୁ ପ୍ରୋଟିନ୍ ଦେଇଥାଏ। ବହୁତ ଗୁଡ଼ିଏ କାର୍ଯ୍ୟରେ ଆପଣ ବ୍ୟସ୍ତ ରହୁଛନ୍ତି, ତ ଏଇ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜକୁ ମେଣ୍ଟାଲି ପଜିଟିଭ୍ ରଖିବା ପାଇଁ ଆପଣ କ'ଣ କ'ଣ କରନ୍ତି, ଯେମିତି ହେଲା କି ମ୍ୟୁଜିକ୍, ମେଡିଟେସନ୍ କିମ୍ବା କିଛି ହବି ରହିଛି କି ଆପଣଙ୍କର?
0: ମୋର ମ୍ୟାଡ଼ାମ ଗୋଟେ ଜିନିଷ, ମୁଁ ଓନ୍ଲି ସକାଳୁ ଉଠେ ଆଉ ସକାଳୁ ମୁଁ ଗୋଟେ ମୋଟିଭେସନର ଗୋଟେ ଗୀତ ଶୁଣେ,
1: ଆଜ୍ଞା
0: ଯେଉଁଟାକି ଆମ ଲାଇଫରେ ଆମେ ଡେଲି ଶୁଣୁ, ହନୁମାନ ଚାଲିଶା। ସେଠି ଆମ ଫିଟନେସ୍ ଲାଇଫରେ ହନୁମାନଙ୍କର ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ତାଙ୍କ ନାଁଟା,
1: ନିଶ୍ଚିତ ଭାବରେ।
0: ତ ତାଙ୍କୁ ମୁଁ ସକାଳୁ ଧ୍ୟାନ ନେଇକି ତାପରେ ମୁଁ ଆଗ ଜୀବନ ସକାଳୁ ଷ୍ଟାର୍ଟ କରେ।
1: ବହୁତ ସୁନ୍ଦର କଥା ଆଜ୍ଞା କହିଲେ, ହନୁମାନ ଚାଳିଶା ଶୁଣୁଛନ୍ତି ଆପଣ, ସତ କହିଲେ ଭଗବାନ ଶ୍ରୀ ହନୁମାନ ଅଛନ୍ତି, ତାଙ୍କର ଯେଉଁ ଭଜନ ଅଛି ଏହାକୁ ମାନେ ସକାଳୁ ସକାଳୁ ଶୁଣିବାଟା ମାନେ ଦିନ ସାରା ଆମେ ଗୋଟେ ଅତ୍ୟନ୍ତ ବଡ଼ ଉର୍ଜାରେ ମାନେ ରହିବା, ଆମେ
0: ଆଜ୍ଞା
1: ଦିନଟା ଆମର ପୁରା ସୁଖମୟ ହେଇଯିବ ଆଉ ସବୁ କାର୍ଯ୍ୟରେ ଶାନ୍ତି ମିଳିବ। ବହୁତ ସୁନ୍ଦର କଥାଟିଏ କହିଲେ। ଆମେ ଜାଣିବାକୁ ଚାହିଁବୁ ଯେ ସାର୍, ଜୀବନରେ ଏମିତି କେବେ ହୋଇଛି କି ଯେ ଆପଣଙ୍କର କୌଣସି ଶିଷ୍ୟ କିମ୍ବା କ୍ଲାଏଣ୍ଟ ଆପଣଙ୍କ ପାଖକୁ କିଛି ଶିଖିବାକୁ ଆସିଛନ୍ତି, ଯେମିତି କହିଲେ ଆପଣ ଗୋଟେ ଫିଟନେସ୍ ଟ୍ରେନର ତ ଆପଣଙ୍କ ପାଖକୁ ଟ୍ରେନିଂ ପାଇଁ ଆସିଛନ୍ତି, ଆଉ ପୁଣି ତାଙ୍କର ଆସିବା ଠାରୁ ଯିବା ପର୍ଯ୍ୟନ୍ତ ତାଙ୍କର ପରିବର୍ତ୍ତନକୁ ଦେଖି ଆପଣ କେବେ ଏମିତି ଭାବୁକ ହୋଇଛନ୍ତି କି, ଆପଣଙ୍କୁ କେବେ ଏମିତି ଖୁସି ଲାଗିଛି ଯେଉଁଟା ଆପଣ କେବେ ଭୁଲି ପାରିବେନି?
0: ଆଜ୍ଞା, କାହିଁକି ମୁଁ ଯେବେ ଫିଟନେସ୍ ଟ୍ରେନିଂ 6 ମାସ ଆଗରୁ ଷ୍ଟାର୍ଟ କରିଥିଲି,
1: ଆଜ୍ଞା
0: ମୋର ମୋତେ ବହୁତ ଖୁସି ଲାଗି ଯେ ଖୁସି ଲାଗିଲା କି ଯେ ମୋର 3 ମାସର ଟ୍ରେନିଂରେ ମୋର 3ଟା ପିଲା ଏବେ ଅଗ୍ନିବୀରରେ ତାଙ୍କର ଟ୍ରେନିଂ ସରିସାରିଛି। ସେଇଟା ହେଲା ମୋ ପାଇଁରେ ଗୋଟେ, କାହିଁକି ମୁଁ ଯେଉଁ ଜିନିଷ ଏଚିଭମେଣ୍ଟ କରିବା ପାଇଁ ଚାହୁଁଥିଲି, ମୋ ଷ୍ଟୁଡେଣ୍ଟମାନେ ସେ ଜିନିଷ ବହୁତ କମ୍ ଟାଇମ୍ରେ ଏଚିଭମେଣ୍ଟ କରିପାରିଲେ, ତ ସେଇ ଜିନିଷ ହେଲା ମୋ ଲାଇଫ୍ର ଗୋଟେ ଖୁସି, ବହୁତ ବହୁତ ବଡ଼ ଖୁସି ମୁହୂର୍ତ୍ତ। ମୁଁ ସେ ଟାଇମ୍ରେ ବହୁତ ଇମୋସନାଲ୍ ହୋଇଯାଇଥିଲି, କାହିଁକି ମୋର ଯେଉଁ ସ୍ୱପ୍ନଟା ଥିଲା ସେଇଟା ମୋ ଷ୍ଟୁଡେଣ୍ଟମାନେ ପୁରା କଲେ ବହୁତ କମ୍ ସମୟ ଭିତରେ।
1: ଗର୍ବର କଥା ଗୋଟେ ଗୁରୁ ପାଇଁ ଯେ ଆପଣ ଶିଖେଇଛନ୍ତି, ଆପଣଙ୍କର 3ଟି ଶିଶୁ ଇଣ୍ଡିଆନ ଆର୍ମିରେ ଯାଇଛନ୍ତି, ତ ସେଟା ବହୁତ ଅତ୍ୟନ୍ତ ଗର୍ବର କଥା। ଆପଣଙ୍କ ଅନୁଭୂତି କେମିତି ଲାଗୁଛି ଗୋଟେ ଗୁରୁ ହିସାବରେ, ଯେତେବେଳେ ଆପଣଙ୍କୁ ଲୋକମାନେ କହୁଥିବେ ଯେ ଆପଣଙ୍କ ଶିଷ୍ୟ ଯାଇକି ସେଠି ପହଞ୍ଚିଛନ୍ତି, ଆପଣଙ୍କ ନାଁକୁ ଆଗକୁ ନେଇକି ଯାଇଛନ୍ତି, କେମିତି ଭାବରେ ଆପଣଙ୍କର ଅନୁଭୂତି ରହିଛି?
0: ଏଇ ଜିନିଷ ମ୍ୟାଡ଼ାମ ମୁଁ ଷ୍ଟାର୍ଟ କଲା ପରେ ମୋତେ ଆମର ଅଞ୍ଚଳରେ, ଆମ ଡିଷ୍ଟ୍ରିକ୍ଟରେ, ଏହା ବ୍ୟତୀତ ଆମ ଓଡ଼ିଶା ବାହାରେ ବି ମୋତେ ଏବେ କଲ୍ ଆସିଛି କି ସାର୍ ଫିଟନେସ୍ର କିଛି ଟିପ୍ସ ଦେବା ପାଇଁ, ହାଇଟ୍ର କିଛି ଟିପ୍ସ ଦେବା ପାଇଁ, ବଡି ଫ୍ୟାଟ୍ ହିସାବରେ କିଛି ଟିପ୍ସ ଦେବା ପାଇଁ। ଏଇ ଜିନିଷ ପାଇଲା ପରେ, ମୋ ଷ୍ଟୁଡେଣ୍ଟମାନେ ପାଇଲା ପରେ ମୋତେ ଆମ ସମାଜରେ ମୋର ଯେଉଁ ଆମ କହନ୍ତିନି କି କୌଣସି ଜିନିଷ ଏଚିଭମେଣ୍ଟ ନ ପାଇବା ପର୍ଯ୍ୟନ୍ତ ତାହା ପରିଶ୍ରମ ଦେଖାଯାଏନି, ତ ମୁଁ ମୋର ପରିଶ୍ରମ ଦେଖେଇଲା ପରେ, ମୋ ଶିଷ୍ୟମାନେ ପାଇଲା ପରେ, ସେ ଜିନିଷର ମୋତେ ଫଳସ୍ୱରୂପ ଆଜି ବହୁତ ଲୋକ ମୋତେ ଜାଣିପାରିଛନ୍ତି ଏବଂ ମୋ ଠାରୁ କିଛି ବହୁତ କିଛି ଶିଖୁଛନ୍ତି।
1: ଆଜ୍ଞା, ଅନେକ ଲୋକ ୱାର୍କଆଉଟ୍ କରିବା ଆରମ୍ଭ କରନ୍ତି, ଭାବନ୍ତି ଯେ ମୁଁ ଷ୍ଟାର୍ଟ କରିବି ଆଉ ସେ ସ୍ଥାନରେ ଯାଇକି ପହଞ୍ଚିବି, କିନ୍ତୁ ମଝିରେ ଟିକେ କଷ୍ଟ, ଆମକୁ ପରିଶ୍ରମ କରିବାକୁ ଅଛି ନା ଏଥିରେ, ତ ପୁଣି ମଝିରେ ତାଙ୍କର ମନୋଚିନ୍ତା ବଦଳି ଯାଏ ଯେ ଆଉ ମୋ ଦ୍ୱାରା ହବନି। ତ ଜଣେ ଶାରୀରିକ ପ୍ରଶିକ୍ଷକ ଭାବରେ ସେମାନଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ଆପଣ କିଛି ପରାମର୍ଶ ଦେବାକୁ ଚାହିଁବେ କି?
0: ଆଜ୍ଞା, ଦେଖନ୍ତୁ ଏଇ ଜିନିଷ ଆପଣ ବହୁତ ଆକ୍ଚୁଆଲିରେ ଏଇ ଜିନିଷଟା ବହୁତ ଭଲ, କାହିଁକି ନା ଆମେ କଣ୍ଟିନ୍ୟୁ ଷ୍ଟାର୍ଟ କରିବା ଗୋଟେ ଜିନିଷ, କିନ୍ତୁ ଆମେ ଗୋଟେ ହପ୍ତା ଗଲା ପରେ ସେ ଜିନିଷ ଆମ ମନରେ ଗୋଟେ ଆସି ଆସିଲେ ମୁଁ କରିପାରିବି କି ନାହିଁ,
1: ଆଜ୍ଞା
0: ସେଇଟା ସେଇଟା ଆମ ଲାଇଫ୍ର ଟର୍ଣ୍ଣିଂ ପଏଣ୍ଟ ଥାଏ। ଯଦି ଆମେ ସେ ଜିନିଷକୁ ଆଗକୁ ନେଇକି ଗଲା ତ ଆମ ଲାଇଫ୍ରେ ସେଇଟା ବହୁତ ବଡ଼ ଜିନିଷ ଆମକୁ, ଯାହାକି ସଫଳତା ସହ ଆଗକୁ ବଢ଼େଇ ପାରିବ, କିନ୍ତୁ ସେହି ସମୟରେ ଯଦି ଆମକୁ ଯଦି ଚାପ ଅନୁଭବ କରିପାରିଲା ତ ସେ ଟାଇମ୍ରେ ଆମେ ଯେତିକି ଆମେ ସଂଘର୍ଷ କରିଥିବା ତାଠାରୁ ଆଉ ତଳକୁ ଆମେ ଚାଲିଯିବା।
1: ନିଶ୍ଚିତ ଭାବରେ ଆଜ୍ଞା। ଶେଷରେ ଆଜ୍ଞା, ଆମେ ଆପଣଙ୍କଠୁ ଜାଣିବାକୁ ଚାହିଁବୁ ଯେ ଜୀବନକୁ ସୁସ୍ଥ, ସୁନ୍ଦର ଏବଂ ସକାରାତ୍ମକ ରଖିବା ପାଇଁ ଶାରୀରିକ ପ୍ରଶିକ୍ଷକ ଭାବରେ ଆମ ଶ୍ରୋତାମାନଙ୍କୁ ଆପଣ କ'ଣ ସନ୍ଦେଶ ଦେବାକୁ ଚାହିଁବେ, କ'ଣ କ'ଣ ସବୁ କଲେ ଗୋଟିଏ ସୁସ୍ଥ ଜୀବନଯାପନ ଆମେ କରିପାରିବା?
0: ଫାଷ୍ଟ ଫାଷ୍ଟ କଥା ତ ହେଲା କି ଯେ ଆମେ ଗୋଟେ ଲାଇଫରେ ଆମେ ସେଡ୍ୟୁଲ ବନେଇବା,
1: ଆଜ୍ଞା,
0: କି ଆମେ ସକାଳ ହେବା ମାତ୍ରେ ଆମେ କେଉଁ କେଉଁ ଜିନିଷକୁ ଆମ ଲାଇଫରେ ଆଗକୁ ନେବା, ଯେମିତି ଆମେ ସକାଳୁ ଉଠିବା ପ୍ରଥମ କାମ ହେଲା, ଆମେ ସକାଳୁ ଉଠିକି ଆମ ଶୌଚାଳୟ ଯିବା, ତାପରେ ଆମେ ଗ୍ରାଉଣ୍ଡ ଯିବା ନା ଘରେ ଆମ କସରତ କରିବା, ତାପରେ ଆମେ ଯେଉଁ ଯେଉଁ ଜିନିଷ ଆମେ ସକାଳେ ଯେଉଁ ଲେଖିଥିବା

0: କି ଆମେ କେଉଁ କେଉଁ ଜିନିଷ କରିବା, ସେ ଜିନିଷରେ ଆମ ଲାଇଫକୁ ଆମେ ସିଡ୍ୟୁଲ୍ କରିକି ଆମେ ପ୍ରତିଦିନ ସେଇ ଜିନିଷକୁ ରିପିଟ୍ କରିବା।
1: ଆଜ୍ଞା,
0: ରିପିଟ୍ କଲେ କ'ଣ ହୁଏ କି ସେଇଟା ଆମକୁ କିଛି ଆଗକୁ ଯିବା ପାଇଁ ବହୁତ ସହଯୋଗ କରେ।
1: ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଆପଣ ବହୁତ ସୁନ୍ଦର ସୁନ୍ଦର କଥା କହିଲେ। ଆଜି ଆମ କାର୍ଯ୍ୟକ୍ରମକୁ ଆସିକି ଆମ ସହିତ ଯୋଡ଼ି ହୋଇକି ଆମ ଶ୍ରୋତା ବନ୍ଧୁମାନଙ୍କୁ ଯେଉଁ ସବୁ ବାର୍ତ୍ତା ଆପଣ ଦେଇଛନ୍ତି, ନିଶ୍ଚିତ ଭାବରେ ସେଇଟା ଶିକ୍ଷଣୀୟ କଥା ସବୁ ରହିଛି। ଆମେ ଆଶା କରିବୁ ଯେ ଆମର ଯେଉଁ ଶ୍ରୋତା ଭାଇ କିମ୍ବା ଭଉଣୀ ଅଛନ୍ତି ଏହାକୁ ଶୁଣିକି ନିଶ୍ଚିତ ଭାବରେ ତାଙ୍କ ଜୀବନ ପ୍ରତି ଲଗାଇବେ। ନମସ୍କାର।
0: ନମସ୍କାର।
2: ଆଶା କରୁଛୁ ଶ୍ରୋତା ବନ୍ଧୁ ସାକ୍ଷାତକାରଟି ଆପଣଙ୍କୁ ଭଲ ଲାଗିଥିବ ଏବଂ ଆପଣ ଫିଟନେସ୍ ଉପରେ ନିଶ୍ଚିତ ଭାବରେ କିଛି ଜାଣିବାକୁ ପାଇଥିବେ। ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ଏକ ସୁମଧୁର ଗୀତ, କଥାଚିତ୍ର ଅବ ତୁମ୍ହାରେ ହୱାଲେ ୱତନ ସାଥିୟୋଁ, କଣ୍ଠଦାନ ଅଲକା ୟାଗ୍ନିକ ଓ ଉଦିତ ନାରାୟଣ, ଗୀତି ରଚନା ସମୀର, ସଙ୍ଗୀତ ଅନୁ ମଲ୍ଲିକ।

ସର୍ବଧର୍ମ ସମନ୍ୱୟର ଦେଶ ଭାରତବର୍ଷ। ଏହି ଦେଶରେ ଅନେକ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଯେଉଁମାନେ ସଂଖ୍ୟା ଦୃଷ୍ଟିରୁ ତୁଳନାତ୍ମକ ଭାବେ କମ୍, ସେହିମାନଙ୍କୁ ଆମେ ସଂଖ୍ୟାଲଘୁ ବା ଅବହେଳିତ ସମୁଦାୟ କହିଥାଉ। ଏହି ଲୋକମାନଙ୍କର ସାମାଜିକ ଓ ଆର୍ଥନୈତିକ ଉନ୍ନତି ପାଇଁ ଆମ ଦେଶରେ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀଙ୍କ 15 ସୂତ୍ରୀ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆସନ୍ତୁ କଥା ହେବା ପ୍ରଧାନମନ୍ତ୍ରୀଙ୍କ 15 ସୂତ୍ରୀ କାର୍ଯ୍ୟକ୍ରମ ପ୍ରାଇମ୍ ମିନିଷ୍ଟର୍ସ 15-ପଏଣ୍ଟ ପ୍ରୋଗ୍ରାମ ଫର୍ ଦ ୱେଲ୍ଫେୟାର ଅଫ୍ ମାଇନୋରିଟିଜ୍ ଉପରେ। ଏହି 15 ସୂତ୍ରୀ କାର୍ଯ୍ୟକ୍ରମ ଭାରତ ସରକାର ଦ୍ୱାରା 2006 ମସିହାରେ ସଂଖ୍ୟାଲଘୁ

ସମୁଦାୟଙ୍କ ଶିକ୍ଷା, ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା କାରଣ ଅନେକ ସଂଖ୍ୟାଲଘୁ ସମୁଦାୟ ଶିକ୍ଷା, ଚାକିରି, ଘରବାଡ଼ି ଓ ସରକାରୀ ସୁବିଧାରୁ ବଞ୍ଚିତ ହେଉଥିଲେ। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ସମସ୍ତ ଧର୍ମକୁ ସମାନ ସୁଯୋଗ ଦେବା ଓ ସରକାରୀ ଯୋଜନାର ଲାଭ ସେମାନଙ୍କ ପାଖକୁ ପହଞ୍ଚାଇବା। ପନ୍ଦ୍ରସୂତ୍ରୀ କାର୍ଯ୍ୟକ୍ରମରେ ଶିକ୍ଷା, ଚାକିରି, କୌଶଳ ବିକାଶ, ଘର ଯୋଜନା, ବ୍ୟାଙ୍କ ଋଣ, ସାମ୍ପ୍ରଦାୟିକ ଶାନ୍ତି ଓ ଦଙ୍ଗା ପୀଡ଼ିତଙ୍କ ପୁନର୍ବାସ ସମ୍ପର୍କିତ ପରି ବିଭିନ୍ନ ବ୍ୟବସ୍ଥା ରହିଛି। ଏହି ପନ୍ଦ୍ରସୂତ୍ରୀ କାର୍ଯ୍ୟକ୍ରମଗୁଡ଼ିକ ହେଲା ଶିକ୍ଷାରେ ସୁଯୋଗ ବୃଦ୍ଧି ଅର୍ଥାତ୍ ଅବହେଳିତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାରେ ଅଧିକ ସୁବିଧା ଓ ସହାୟତା ଦେବା, ଅର୍ଥନୈତିକ କାର୍ଯ୍ୟ ଓ ଚାକିରିରେ ସମାନ ଅଂଶଦାର ଅର୍ଥାତ୍ ସ୍ୱୟଂ ରୋଜଗାର, ଋଣ ସହାୟତା ଓ ସରକାରୀ ଚାକିରିରେ ଅବହେଳିତ ଲୋକମାନଙ୍କୁ ସ୍ଥାନ ଦେବା, ଜୀବନମାନର ଉନ୍ନତି ଅର୍ଥାତ୍ ଘର ଓ ମୌଳିକ ସୁବିଧା ଯୋଗାଇ ଜୀବନମାନ ଉନ୍ନତ କରିବା, ସାମ୍ପ୍ରଦାୟିକ ସମ୍ମିଳନ ଓ ଶାନ୍ତି ଅର୍ଥାତ୍ ସାମ୍ପ୍ରଦାୟିକ ହିଂସା ଓ ଅଶାନ୍ତିକୁ ରୋକିବା, ସରକାରୀ ଯୋଜନାର ଲାଭର କିଛି ଅଂଶ ଦରିଦ୍ର ଲୋକଙ୍କ ପାଖରେ ପହଞ୍ଚାଇବା, ଯେଉଁ ଅଞ୍ଚଳରେ ପଛୁଆ ବର୍ଗଙ୍କ ସଂଖ୍ୟା ଅଧିକ ସେଠାରୁ ହିଁ ବିକାଶ ପ୍ରକଳ୍ପ ଆରମ୍ଭ କରାଯିବା ଉଚିତ, ଯେଉଁ ଜିଲ୍ଲାରେ ଅତିକମ୍ରେ 15% ଲୋକ ସଂଖ୍ୟାଲଘୁ ଅଛନ୍ତି ସେହି ଅଞ୍ଚଳକୁ ସବଷ୍ଟେନ୍ସିଆଲ ମାଇନୋରିଟି ପପୁଲେସନ୍ ଏରିଆ କୁହାଯାଏ। ଏମାନଙ୍କ ଶିକ୍ଷା, ଆର୍ଥନୈତିକ ଏବଂ ଜୀବନଧାରା ମାନରେ ଉନ୍ନତି ଆଣିବା ପାଇଁ ପ୍ରଚେଷ୍ଟା କରାଯାଉଛି। ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ, ପାର୍ସୀ ଆଦି ସମୁଦାୟ ପାଇଁ ଶିକ୍ଷା, ଆର୍ଥିକ ସହାୟତା, ସାମାଜିକ ଜୀବନମାନର ଉନ୍ନତି କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଶିକ୍ଷାରେ ସୁଯୋଗ ବୃଦ୍ଧି ପାଇଁ ଅନେକ ନିୟମ କାର୍ଯ୍ୟକାରୀ ହେଉଛି। ଆଇସିଡିଏସ୍ ଇଣ୍ଟିଗ୍ରେଟେଡ୍ ଚାଇଲ୍ଡ ଡେଭଲପମେଣ୍ଟ ସର୍ଭିସ୍ ଅର୍ଥାତ୍ ସମନ୍ୱିତ ଶିଶୁ ବିକାଶ ସେବାରେ ସମାନ ସୁବିଧା ଅର୍ଥାତ୍ ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ପୋଷଣ, ଟିକାକରଣ, ପ୍ରାଥମିକ ଶିକ୍ଷା ଇତ୍ୟାଦି ଉପରେ ସୁବିଧା ଯୋଗାଇବା, ସର୍ବଶିକ୍ଷା ଅଭିଯାନ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଯୋଜନା ମାଧ୍ୟମରେ ପଛୁଆବର୍ଗ ଲୋକଙ୍କୁ ଶିକ୍ଷା ଦେବା, ମଦର୍ସାରେ ଆଧୁନିକ ଶିକ୍ଷା ସହ 25% ପର୍ଯ୍ୟନ୍ତ ଉର୍ଦ୍ଦୁ ଶିକ୍ଷକଙ୍କର ନିଯୁକ୍ତି କରିବା, ପ୍ରି ମେଟ୍ରିକ୍ ଓ ପୋଷ୍ଟ ମେଟ୍ରିକ୍ ଛାତ୍ରବୃତ୍ତିର ଯୋଜନା। ଶିକ୍ଷାର ବିକାଶ ପାଇଁ ମୌଲାନା ଆଜାଦ ଏଜୁକେସନ୍ ଫାଉଣ୍ଡେସନ୍ ଦ୍ୱାରା ସହାୟତା ଯୋଗାଇବା, ଅର୍ଥନୈତିକ କାର୍ଯ୍ୟ ଓ ଚାକିରିରେ ସମାନ ଅଂଶଦାର SGSY ସ୍ୱର୍ଣ୍ଣ ଜୟନ୍ତୀ ଗ୍ରାମ ସ୍ୱରୋଜଗାର ଯୋଜନା, ଏହା ଏକ ସ୍ୱୟଂ ରୋଜଗାର ଯୋଜନା। ଏହା ମାଧ୍ୟମରେ ସରକାର ବ୍ୟାଙ୍କ ଋଣ ଓ ଅନୁଦାନ ଦେଇ ଗରିବ ପରିବାରମାନଙ୍କୁ ଛୋଟ ବ୍ୟବସାୟ, ପଶୁପାଳନ, କୃଷି ଇତ୍ୟାଦି ଆରମ୍ଭ କରି ଆୟ ବଢ଼ାଇବାର ସୁଯୋଗ ଦିଏ। SJSRY ସ୍ୱର୍ଣ୍ଣ ଜୟନ୍ତୀ ସହରୀ ରୋଜଗାର ଯୋଜନା ଦ୍ୱାରା ଗରିବମାନଙ୍କୁ ସ୍ୱୟଂ ରୋଜଗାର, ଛୋଟ ବ୍ୟବସାୟ, ଦିନମଜୁରୀ ଓ କୌଶଳ ପ୍ରଶିକ୍ଷଣ ଦିଆଯାଏ। SGRY ସମ୍ପୂର୍ଣ୍ଣ ଗ୍ରାମୀଣ ରୋଜଗାର ଯୋଜନା, ଏହା ଏକ ଯୋଜନା ଯାହାଦ୍ୱାରା ଗ୍ରାମ ଲୋକଙ୍କୁ ଦିନମଜୁରୀ ଚାକିରି ଦିଆଯାଏ ଏବଂ ରାସ୍ତା, ପୋଖରୀ, ସେତୁ ଭଳି ଗ୍ରାମୀଣ ଢାଞ୍ଚାର ବିକାଶ କରାଯାଏ। ITI ଓ କୌଶଳ ବିକାଶ କେନ୍ଦ୍ର ଦ୍ୱାରା ପ୍ରଯୁକ୍ତି ଓ ବୃତ୍ତିମୂଳକ ଶିକ୍ଷା ପ୍ରଦାନ କରାଯାଏ। ନ୍ୟାସନାଲ ମାଇନୋରିଟିଜ୍ ଡେଭଲପମେଣ୍ଟ ଆଣ୍ଡ ଫାଇନାନ୍ସ କର୍ପୋରେସନ NMDFC ମାଧ୍ୟମରେ ଅବହେଳିତ ଲୋକମାନଙ୍କୁ ସ୍ୱୟଂ ରୋଜଗାର ଓ ତା ସହିତ ଛୋଟ ବ୍ୟବସାୟ ପାଇଁ ଆର୍ଥିକ ସହାୟତା ଓ ଋଣ ସୁବିଧା ପ୍ରଦାନ କରାଯାଇ ଆର୍ଥିକ ଉନ୍ନତି କରାଯାଏ। ପ୍ରାୟୋରିଟି ସେକ୍ଟର ଲେଣ୍ଡିଂ ଅଧୀନରେ ଥିବା ଅବହେଳିତ ବ୍ୟକ୍ତି ସମୂହକୁ କୃଷି, ଛୋଟ ବ୍ୟବସାୟ, ଶିକ୍ଷା, ଘର ଏବଂ ସ୍ୱୟଂ ରୋଜଗାର ପାଇଁ ଅଧିକ ବ୍ୟାଙ୍କ ଋଣ ସୁବିଧା ଯୋଗାଇବାକୁ ବିଶେଷ ଗୁରୁତ୍ୱ ଦିଆଯାଏ। ସୁବିଧାରୁ ବଞ୍ଚିତ ସମୁଦାୟଙ୍କୁ ସରକାରୀ ଚାକିରିର ଯଥୋଚିତ ସୁଯୋଗ ଦେବା ପାଇଁ ପୋଲିସ ବିଭାଗ, ରେଲୱେ, ଜାତୀୟକୃତ ବ୍ୟାଙ୍କ ଓ ସରକାରୀ କମ୍ପାନୀମାନଙ୍କରେ ନିଯୁକ୍ତି ସମୟରେ ବିଶେଷ ଗୁରୁତ୍ୱ ଦିଆଯାଏ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଗ୍ରାମୀଣ ଅଞ୍ଚଳରେ ଗରିବ ପରିବାରକୁ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ସେମାନଙ୍କର ଜୀବନମାନ ଉନ୍ନତି କରାଯାଏ।

କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ କଡ଼ା ଆଇନ ପ୍ରଣୟନ କରି ଶାସ୍ତି ଦିଆଯାଏ। ଯଦିଓ କୌଣସି ବ୍ୟକ୍ତି ଦଙ୍ଗାରେ ପୀଡ଼ିତ ହେଲା, ତାହାକୁ ଆର୍ଥିକ ସହାୟତା ଓ ସୁବିଧା ପ୍ରଦାନ କରାଯାଇ ସେମାନଙ୍କୁ ସାଧାରଣ ଜୀବନରେ ପୁନଃ ସ୍ଥାପିତ କରାଯାଏ। ଶ୍ରୋତାବନ୍ଧୁ, ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ 15 ସୂତ୍ରୀ କାର୍ଯ୍ୟକ୍ରମ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ, ଉଦିତ ନାରାୟଣ ଓ କବିତା କୃଷ୍ଣମୂର୍ତ୍ତିଙ୍କ ଦ୍ୱୈତ କଣ୍ଠରେ ଶୁଣିବା ଏକ ଗୀତ। କଥାଚିତ୍ର କୁଛ ନା କହୋ, ସଙ୍ଗୀତ ଶଙ୍କର ଏହସାନ ଲୟ, ଗୀତି ରଚନା ଜାଭେଦ ଅଖ୍ତର।

ସମୟ ତ ଆମକୁ ହାତଠାରି ଇସାରା ଦେଲାଣି ଶ୍ରୋତାବନ୍ଧୁ। ଆଶା କରୁଛି ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମଟି ଆପଣଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛି। ବିଦାୟ ଦିଅନ୍ତୁ ଆଜି ସନ୍ଧ୍ୟାର ଉପସ୍ଥାପିକା ପ୍ରିୟା ଶତପଥୀଙ୍କୁ। ନମସ୍କାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସନ୍ଧ୍ୟା 6:00 ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଆକର୍ଷତା ସିଂ। प्रधानमंत्री नरेंद्र मोदी ने आज नई दिल्ली में ब्रिक्स विदेश मंत्रियों की बैठक में भाग ले रहे विदेश मंत्रियों से मुलाकात की। रूस के विदेश मंत्री सर्गेई लावरोव, ईरान के

0: ମାମଲାମାନଙ୍କର ଆପୋଷ ସମାଧାନ ସମାରୋହ କରବାର୍ ଲାଗି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସଚିବସ୍ତରୀୟ ବୈଠକଥି ଦେଲେ ନିର୍ଦ୍ଦେଶ। ବିଶ୍ୱବ୍ୟାପୀ ତେଲ ସଂକଟ ସ୍ଥିତି ଭିତରେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ ବୋଲି ସଚିବସ୍ତରୀୟ ବୈଠକ ଉତାରୁ ଗଣମାଧ୍ୟମକେ ଜଣାଲେ ମୁଖ୍ୟ ଶାସନ ସଚିବ। କେରଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ କଂଗ୍ରେସ ବିଧାୟକ ଭିଡି ସତୀଶନ। ଓଡ଼ିଶା ସହିତ 16 ରାଜ୍ୟ ଆଉ 3 କେନ୍ଦ୍ରଶାସିତ ଅଞ୍ଚଳନ ଆଇବା ଜୁଲାଇ ମାସ ପହିଲାନୁ ଭୋଟର ତାଲିକା ର 3 ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ହେବା ମୂଲ। ରାଜ୍ୟ ବିଜେପି ସରକାରଙ୍କର ଆଇବା ମାସ ଜୁନ୍ 12 2 ପୂର୍ତ୍ତି ହେବାର ଆଗନୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଗୋଟିଏ ପ୍ରସ୍ତୁତି ବୈଠକ ମନ୍ତ୍ରିମଣ୍ଡଳର ସଦସ୍ୟଙ୍କୁ ନେଇକରି ହୋଇଛି ଅନୁଷ୍ଠିତ। ଜୁନ୍ 12 ନୁ 21 ତକ୍ ରାଜ୍ୟ ଆଉ ଜିଲ୍ଲା ସ୍ତରତି ହେବା ଭିନ୍ ଭିନ୍ କାର୍ଯ୍ୟକ୍ରମ। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଚାଲିଛି ରଥ ନିର୍ମାଣ। 3 ରଥର 32 ଚକା ନିର୍ମାଣ ଶେଷ ହେଲା ଉତ୍ରୁ ହେଉଛେ ଭୂଇଁ ଚଉତା ତିଆରା କାମ। ଝାରସୁଗୁଡ଼ା ବିମାନ ବନ୍ଦରନୁ ଆଇବା 21 ମୂଲ ହେବା ଷ୍ଟାର ଏୟାର ବିମାନ ସେବା। ଝାରସୁଗୁଡ଼ା ଭୁବନେଶ୍ୱର ଆଉ ଝାରସୁଗୁଡ଼ା ହାଇଦ୍ରାବାଦ ଭିତରେ ବୁଧବାର କି ଛାଡ଼ିକରି ବାକି 6 ଚଳାଚଳ କରିବା ବିମାନ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କର ସମ୍ମିଳନୀ କକ୍ଷଠାରେ ଇକ୍ରିସେଟ୍ ହାଇଦ୍ରାବାଦ ତରଫୁ ହୋଇଛି ଚିରନ୍ତନ ବାଡ଼ି ବଗିଚା ସଚେତନତା କାର୍ଯ୍ୟକ୍ରମ। ବୌଦ୍ଧ ଜିଲ୍ଲା ବଢ଼ିଗାଁ ସହିତ ଭିନ୍ ଭିନ୍ ଗାଁ ଗ୍ରାମ୍ୟସ୍ତରୀୟ ଶିଶୁ କଲ୍ୟାଣ ଓ ସୁରକ୍ଷା କମିଟିର ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଛି ଅନୁଷ୍ଠିତ। ଗୁଜରାଟର ଗାନ୍ଧୀନଗରଠାରେ ଆୟୋଜିତ ଏସୀୟ ଭାରୋତ୍ତୋଳନ ପ୍ରତିଯୋଗିତାଥି ଭାରତର ଜ୍ଞାନେଶ୍ୱରୀ ଯାଦବ 2 ବର୍ଗରେ ପାଇଛନ୍ ବ୍ରୋଞ୍ଜ ପଦକ ଆଉ ରୌପ୍ୟ ପଦକ। ରାୟପୁରଠାରେ ଗଲାକାଲି ଅନୁଷ୍ଠିତ 57 ଆଇପିଏଲ୍ ମ୍ୟାଚ୍ଟି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ହରାଇଛେ କୋଲକାତା ନାଇଟ୍ ରାଇଡର୍ସକେ। ଆଜିର ଆଇପିଏଲ୍ ମ୍ୟାଚ୍ଟି ପଞ୍ଜାବ କିଙ୍ଗ୍ସ ଭେଟ୍ବା ମୁମ୍ବାଇ ଇଣ୍ଡିଆନ୍ସକେ ହିମାଚଳ ପ୍ରଦେଶର ଧର୍ମଶାଳା ଷ୍ଟାଡିୟମ୍ନ ସଞ୍ଜର 7:30। ଆଇବା 24 ଭିତରେ ସବୁ ଜିଲ୍ଲାକେ ଚଡ଼କ ମାରିକରି ବର୍ଷାର ସତର୍କ ସୂଚନା ଜଣାଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏଚ୍ନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 8:00।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଓଡ଼ିଆ ଲୋକସଙ୍ଗୀତ, ରାତି 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଜିଲ୍ଲା ହାଲଚାଲ କ୍ରମରେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ ଶୁଣିବେ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। କୃଷି ସଂସାର କାର୍ଯ୍ୟକ୍ରମ ରାତି 7:30 କୁକୁଡ଼ା ଚାଷର ପଦ୍ଧତି ଓ ତା'ର ବିଭିନ୍ନ ରୋଗ ଓ ନିରାକରଣ ବିଷୟରେ କହିବେ ମନ୍ମିତା ପରିଡ଼ା। ରାତି 8:02 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ରାଜା ରଥ ଏବଂ ଶୁଭ୍ରା ନାୟକ। 8:15 ଆଲୋଚନା ବ୍ରହ୍ମବାଦୀ କବି ଚନ୍ଦ୍ରମଣି ଦାସ, ଆଲୋଚକ ହେଉଛନ୍ତି ଅନିରୁଦ୍ଧ କୁରକୁରିଆ। ରାତି 8:30 ଲଘୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ପରିବେଷଣ କରିବେ ବିଦୁଷୀ ଗିରିଜା ଦେବୀ। ରାତି 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। 9:30 ଅଖିଳ ଭାରତୀୟ ରୂପକ କାର୍ଯ୍ୟକ୍ରମ, ଏହି କାର୍ଯ୍ୟକ୍ରମଟି ମଧ୍ୟ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। ରାତି 10:02 ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ତ୍ରିଧାରା, ଆଜି ଏଥିରେ ରହିଛି ଡକ୍ଟର ଅଭୟ ନାରାୟଣ ନାୟକଙ୍କର କେତୋଟି କବିତା, ପ୍ରକାଶ କୁମାର ସେଠଙ୍କର କ୍ଷୁଦ୍ର ଗଳ୍ପ ଏବଂ ତା ସହିତ ଆଲୋଚନା ସବୁ ବିଫଳ କାହାଣୀ ସଫଳ ସହିତ, ଆଲୋଚକ ହେଉଛନ୍ତି ବିପିନ ମହାନନ୍ଦ। ରାତି 10:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଥର ଶୁଣନ୍ତୁ ଆଗାମୀକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି 6:30 ଆଜିର ଭାବନା ଉପସ୍ଥାପନା ସନ୍ତୋଷ ପିଙ୍ଗ। ସ୍ୱାସ୍ଥ୍ୟ ସୂଚନା 7:10 ପାଦ କିମ୍ବା ଗୋଇଠି ଫୁଲିବାର କାରଣ ଓ ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତା କୁମାରୀ ପଣ୍ଡା। ପରିବେଶ ସୂଚନା 7:30 ବାୟୁ ପ୍ରଦୂଷଣ ଓ ଯାନବାହନ, ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସମାପିକା ଦାସ। 7:35 ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି, କଣ୍ଠଶିଳ୍ପୀ ହେଲେ ବି ବୁଦ୍ଧ ପ୍ରସାଦ ରାଓ ଏବଂ ଗୀତ ରଚନା ଭୀମ ଭୋଇ, ସଙ୍ଗୀତ ଜି ନାରାୟଣ ରାଓ। 7:50 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ଦିଲୀପ କୁମାର ମହାନ୍ତି, ସୁକାନ୍ତି ସିଂ ଏବଂ ବଜରଙ୍ଗ ପ୍ରଧାନ। 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ଫକୀରମୋହନ ପଟ୍ଟନାୟକ ଏବଂ ନବୀନ କିଶୋର ଆଚାର୍ଯ୍ୟ। ସୁଗମ ସଙ୍ଗୀତ 8:45, କଣ୍ଠଶିଳ୍ପୀ ହେଲେ କଲ୍ୟାଣୀ ପାଣିଗ୍ରାହୀ ଏବଂ କବିତା ମିଶ୍ରା।

ସମ୍ବଲପୁରୀ ଗୀତ ଦିନ 11:05 କଣ୍ଠଶିଳ୍ପୀ ହେଲେ ତେଜରାଜ ନାୟକ, ଗୀତାଞ୍ଜଳି ପୋଡ଼ ଏବଂ ଭାରତୀକର। ଏହି ଥିଲା ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଣ୍ଠଦାନ କରିଛନ୍ତି ମହମ୍ମଦ ଅଜିଜ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ବୈଦ୍ୟନାଥ ଦାସ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି ହୁମାନେ ସାଗର। ଗୀତ ରଚନା ଏବଂ ସଙ୍ଗୀତ ରବି କୁମାର।

ମହମ୍ମଦ ଅଜିଜ୍ଙ୍କର କଣ୍ଠରେ ଏ ଗୀତଟି ଶୁଣୁଥିଲେ। ଗୀତ ରଚନା କରିଥିଲେ ପଞ୍ଜନ ନାୟକ, ସଙ୍ଗୀତ ଦେଇଥିଲେ ବୈଦ୍ୟନାଥ ଦାସ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ, କଣ୍ଠଦାନ କରିଛନ୍ତି ସୁରେଶ ନାୟକ। ଗୀତ ରଚନା ତପୁ ନାୟକ, ସଙ୍ଗୀତ ନବ ସରୋଜ।